ଆକାଶବାଣୀ ପୁରୀ ଆଜି ସୋମବାର 1948 ଶତାବ୍ଦ ବୈଶାଖ ମାସ 21 ଦିନ ଇଂରାଜୀ 2024 ମସିହା ମଇ ମାସ 11 ତାରିଖ ଷ୍ଟୁଡ଼ିଓରେ ସମୟ ବର୍ତ୍ତମାନ ସକାଳ 5:56 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ବିଦ୍ୟାଠାରୁ ବଳି ଧନ ନାହିଁ, ଲୋଭଠାରୁ ବଳି ଶତ୍ରୁ ନାହିଁ, ଜୀବହତ୍ୟାଠାରୁ ବଳି ଆଉ ପାପ ନାହିଁ।

0: ଆକାଶବାଣୀ ପୁରୀ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6 ବାଜିବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଏହି କିଛି କ୍ଷଣ ମଧ୍ୟରେ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ। प्रधानमंत्री नरेंद्र मोदी ने कहा है कि केंद्र सरकार के प्रयासों के कारण भारत पश्चिम एशिया संघर्ष से उत्पन्न ऊर्जा संकट का प्रभावी ढंग से प्रबंधन कर रहा है। श्री मोदी ने तेलंगाना की

କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ଅରବିନ୍ଦ ମୁଦୁଲି, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ମହାଦେବ ମହାପ୍ରଭୁ ଦୁନିଆ ପୂଜାରୀ, ମହାଦେବ ମହାଦାନୀ ଦୁନିଆ ଭିକାରୀ।

ମୋ ମନ ବୀଣାରେ ଦିଅ ହେ ଠାକୁରେ, ମଧୁର ସ୍ୱରର ଝଙ୍କାର ସେଇ ସଙ୍ଗୀତର ତାଳେ ତାଳେ ମୋର ପୁରୀ ଉଠୁଏ ଅନ୍ତର। କାର୍ଯ୍ୟକ୍ରମ

ଅନ୍ତରର କଥା ମରମର ବ୍ୟଥା ଆଉ କିଏ ଅଧିକ ବୁଝିବ, ମାଠାରୁ ବୋଳି ଆପଣାର ବୋଲି ଆଉ କିଏ ଅଧିକ ହୋଇବ। ଶିଳ୍ପୀ ବିଜୟ କୁମାର ମିଶ୍ର, ଗୀତ ରଚନା ପ୍ରଫୁଲ୍ଲକର।

ସବୁ ଦୁଃଖ ଦୂର କର ମା, ତମରି ଦୁଆରେ ଆସିଛି ମୁଁ ଗୁହାରି କରି। ହେ ଜଗତ ଜନନୀ ମା ଦୁର୍ଗା ଭବାନୀ, ନାରାୟଣୀ କାଳୀ ଦୁର୍ଗତି ନାଶିନୀ, ଦୁଃଖ ଯେତେ ମୋର ଦେ ଦୂର କରି। ଶିଳ୍ପୀ ମାନସୀ ପାତ୍ର, ଗୀତ ରଚନା ଦିଲୀପ ଜେନା।

ଏଇଠି ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା।

ପ୍ରାଚୀନ ଭାରତରେ ଜଣେ ଅତି ପ୍ରତିଭାଶାଳୀ ଓ ବିଦ୍ୱାନ ଋଷି ବାସ କରୁଥିଲେ। ବେଦଶାସ୍ତ୍ର ଓ ବ୍ରହ୍ମ ବିଦ୍ୟାରେ ସେ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ହୋଇଥିଲେ। ତାହାଙ୍କର ଏକମାତ୍ର ପୁତ୍ର ଭୃଗୁ ବାଲ୍ୟକାଳରୁ ଅତ୍ୟନ୍ତ ମେଧାବୀ ଓ ବୁଦ୍ଧିମାନ ଥିଲେ। ପୁତ୍ରକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ନିମିତ୍ତ ପିତା ତାଙ୍କୁ ଜଣେ ଜ୍ଞାନୀ ଋଷିଙ୍କ ନିକଟକୁ ପଠାଇଲେ। ଭୃଗୁ ଗୁରୁଗୃହରେ ରହି ବେଦ ଓ ବ୍ରହ୍ମତତ୍ତ୍ୱ ଅଧ୍ୟୟନ କଲେ। ଶିକ୍ଷା ସମାପନ ପରେ ସେ ଗୁରୁଙ୍କୁ ପ୍ରଶ୍ନ କଲେ, ଗୁରୁଦେବ ଆପଣ ମୋତେ ବେଦ ଓ ବ୍ରହ୍ମତତ୍ତ୍ୱ ଶିକ୍ଷା ଦେଲେ, ମାତ୍ର ବ୍ରହ୍ମଙ୍କ ସ୍ୱରୂପ କିପରି ମନରେ ଚିନ୍ତନ କରାଯାଇପାରିବ ସେହି ବିଷୟ ମୋତେ ଶିଖାଇଲେ ନାହିଁ। ସେତେବେଳେ ଗୁରୁ ତାହାଙ୍କୁ କହିଲେ, ବତ୍ସ ମୋ ନିକଟରେ ତୁମର ବିଦ୍ୟା ଅଧ୍ୟୟନ ଶେଷ ହୋଇଛି। ତୁମର ପିତା ମହର୍ଷି ବରୁଣ ବ୍ରହ୍ମ ବିଦ୍ୟାରେ ଅସାଧାରଣ ଜ୍ଞାନର ଅଧିକାରୀ ଅଟନ୍ତି, ସୁତରାଂ ସେ ତୁମକୁ ଏ ଦିଗରେ ଉପଯୁକ୍ତ ମାର୍ଗନିର୍ଦ୍ଦେଶ କରିପାରିବେ। ଏହାପରେ ଭୃଗୁ ଗୁରୁଙ୍କର ଆଶୀର୍ବାଦ ଲାଭ କରି ପିତାଙ୍କ ନିକଟକୁ ଫେରି ଆସିଲେ ଏବଂ ପିତାଙ୍କ ଚରଣରେ ପ୍ରଣିପାତ ପୂର୍ବକ ତାହାଙ୍କୁ ପ୍ରଶ୍ନ କଲେ, ପିତୃଦେବ ମୁଁ ଗୁରୁଙ୍କ ଠାରୁ ବେଦବିଦ୍ୟା

0: ବିଦ୍ୟା ଓ ବ୍ରହ୍ମତତ୍ତ୍ୱ ବିଷୟକ ଜ୍ଞାନ ଅର୍ଜନ କରିଛି। ମାତ୍ର ବ୍ରହ୍ମଙ୍କୁ କିପରି ଉପଲବ୍ଧି କରାଯାଏ ତାହା ଶିକ୍ଷା ଲାଭ କରିପାରି ନାହିଁ। ଗୁରୁଙ୍କୁ ଏହି ବିଷୟରେ ପ୍ରଶ୍ନ ପଚାରିବାରୁ ଏ ବିଷୟରେ ଆପଣ ହିଁ ମୋତେ ଉପଯୁକ୍ତ ମାର୍ଗନିର୍ଦ୍ଦେଶ କରିପାରିବେ ବୋଲି ସେ କହିଲେ। ସୁତରାମ, ବ୍ରହ୍ମଙ୍କୁ କିପରି ମନ ଓ ହୃଦୟ ଅନୁଭବ କରାଯାଇପାରିବ ସେହି ଉପାୟ ମୋତେ ବତାଇ ଦିଅନ୍ତୁ। ସେତେବେଳେ ପିତା ତାହାଙ୍କୁ କହିଲେ, ପୁତ୍ର, ଯାହାଙ୍କଠାରୁ ସୃଷ୍ଟିର ସମସ୍ତ ଜୀବ ଜନ୍ମଲାଭ କରିଛନ୍ତି, ଯାହାଙ୍କ ଯୋଗୁଁ ସକଳ ଜୀବ ବଞ୍ଚି ରହନ୍ତି, ପୁନର୍ବାର ସକଳ ଜୀବ ଯାହାଙ୍କ ନିକଟକୁ ଫେରିଯାଆନ୍ତି, ସେ ହେଉଛନ୍ତି ବ୍ରହ୍ମ। ତାହାଙ୍କୁ କିପରି ଉପଲବ୍ଧି କରିବ ତାହା ବାକ୍ୟରେ ବୁଝାଇ ହେବ ନାହିଁ, ସେଥିପାଇଁ ତପସ୍ୟା କରିବା ନିତାନ୍ତ ଆବଶ୍ୟକ। ଏହା ଶୁଣି ଭୃଗୁ ପ୍ରଶ୍ନ କଲେ, ପିତୃଦେବ, ତପସ୍ୟା କ'ଣ? ମହର୍ଷି ବରୁଣ କହିଲେ, ଏକାଗ୍ରତା ହିଁ ତପସ୍ୟାର ମୂଳ ଭିତ୍ତି। ଆହାର ଓ ନିଦ୍ରା ପରିହାର ପୂର୍ବକ ଯେକୌଣସି ବିଷୟ ଏକାଗ୍ର ଚିତ୍ତରେ ଅନବରତ ଚିନ୍ତା କରିବା ହିଁ ତପସ୍ୟା। ଗୃହସ୍ଥ, ସନ୍ନ୍ୟାସୀ, ଗୁରୁ, ଛାତ୍ର, ବିଜ୍ଞାନୀ ଓ ସଙ୍ଗୀତଜ୍ଞ ପ୍ରତ୍ୟେକଙ୍କ ଜୀବନରେ ତପସ୍ୟାର ପ୍ରୟୋଜନ ରହିଛି। ସନ୍ନ୍ୟାସୀର ଗଭୀର ଈଶ୍ୱର ଚିନ୍ତା, ଛାତ୍ର ଓ ଶିକ୍ଷକଙ୍କର ଅନବରତ ଶିକ୍ଷା ଅନୁଶୀଳନ, ବିଜ୍ଞାନୀର ଅହୋରାତ୍ର ତତ୍ତ୍ୱ ଅନୁସନ୍ଧାନ ଏବଂ ସଙ୍ଗୀତଜ୍ଞର ସ୍ୱର ଗବେଷଣା ପ୍ରଭୃତି ହେଉଛି ତପସ୍ୟା। ସୁତରାମ, ତୁମେ ବ୍ରହ୍ମଙ୍କ ବିଷୟ ଏକାଗ୍ର ଚିତ୍ତରେ ଚିନ୍ତନ ପୂର୍ବକ ତପସ୍ୟା କର। ଏହାପରେ ଭୃଗୁ ବନକୁ ଯାଇ କଠୋର ତପସ୍ୟାରେ ନିମଜ୍ଜିତ ହେଲେ। କିଛି କାଳ ପରେ ଗୃହକୁ ଫେରି ପିତାଙ୍କୁ କହିଲେ, ପିତୃଦେବ, ତପସ୍ୟାରୁ ମୁଁ ଉପଲବ୍ଧି କଲି ଯେ ଅନ୍ନ ହିଁ ହେଉଛି ବ୍ରହ୍ମ। ଏହା ଶୁଣି ପିତା କହିଲେ, ବତ୍ସ, ଅନ୍ନ ହେଉଛି ଏକ ଖାଦ୍ୟ ବସ୍ତୁ, ତାହାର ଉତ୍ପତ୍ତି ଓ କ୍ଷୟ ରହିଛି। ମାତ୍ର ବ୍ରହ୍ମ ବିନାଶଶୀଳ ନୁହନ୍ତି, ସେ ଚିରନ୍ତନ। ସୁତରାଂ ଅନ୍ନ କଦାପି ବ୍ରହ୍ମ ନୁହେଁ। ତୁମେ ଆହୁରି ତପସ୍ୟା କର। ଭୃଗୁ ପୁନର୍ବାର କଠୋର ତପସ୍ୟା କଲେ ଏବଂ କିଛି କାଳ ପରେ ଫେରିଆସି କହିଲେ, ପିତୃଦେବ, ମନ ହେଉଛି ବ୍ରହ୍ମ। ଏହା ଶୁଣି ପିତା ବରୁଣ କହିଲେ, ବତ୍ସ, ମନ ହେଉଛି ପରିବର୍ତ୍ତନଶୀଳ, ମାତ୍ର ବ୍ରହ୍ମ ଅପରିବର୍ତ୍ତନୀୟ ଅଟନ୍ତି। ସୁତରାଂ ମନ କଦାପି ବ୍ରହ୍ମ ନୁହେଁ। ତୁମେ ପୁନର୍ବାର ତପସ୍ୟା କର। ଏହିଥର କଠୋର ତପସ୍ୟା କରିବା ପରେ ଭୃଗୁ ପିତାଙ୍କୁ କହିଲେ ଯେ ପ୍ରାଣ ହେଉଛି ବ୍ରହ୍ମ। ପିତା ଏଥିରେ ସମ୍ମତ ନ ହୋଇ ତାଙ୍କୁ ପୁନର୍ବାର ତପସ୍ୟା କରିବାକୁ କହିଲେ। ଏହିଥର ତପସ୍ୟାରୁ ଫେରି ଭୃଗୁ କହିଲେ, ପିତୃଦେବ, ଜ୍ଞାନ ହିଁ ହେଉଛି ବ୍ରହ୍ମ। ଋଷି ବରୁଣ ଜାଣିପାରିଲେ ଯେ ଅଧିକରୁ ଅଧିକ ତପସ୍ୟା ଦ୍ୱାରା ପୁତ୍ର ଚିନ୍ତାଧାରା କ୍ରମଶଃ ସୂକ୍ଷ୍ମରୁ ସୂକ୍ଷ୍ମତର ହେଉଛି। ସୁତରାଂ ସେ ପୁତ୍ରକୁ କହିଲେ, ବତ୍ସ, ତୁମେ ଆହୁରି ତପସ୍ୟା କର। ଏହିଥର ଭୃଗୁ ବନ ମଧ୍ୟରେ ଅଧିକ କଠୋର ତପସ୍ୟାରେ ନିମଜ୍ଜିତ ହେଲେ ଏବଂ କିଛି କାଳ ପରେ ପିତାଙ୍କ ନିକଟକୁ ଫେରିଆସି କହିଲେ, ପିତୃଦେବ, ଆନନ୍ଦ ହିଁ ହେଉଛି ବ୍ରହ୍ମ। ପିତା ପୁତ୍ରର ମତକୁ ସମର୍ଥନ କରି କହିଲେ, ବତ୍ସ, ବାସ୍ତବରେ ବ୍ରହ୍ମ ହେଉଛନ୍ତି ଆନନ୍ଦମୟ। ଏହି ଆନନ୍ଦରୁ ଜୀବମାନଙ୍କର ସୃଷ୍ଟି ହୋଇଛି। ଏହି ଆନନ୍ଦରେ ହିଁ ସକଳ ଜୀବଙ୍କର ସ୍ଥିତି ଏବଂ ଆନନ୍ଦରେ ହିଁ ସେମାନଙ୍କର ବିଲୟ ଘଟିଥାଏ। କଠୋର ତପସ୍ୟା ଦ୍ୱାରା ଋଷିପୁତ୍ର ଭୃଗୁ ଯେଉଁ ତତ୍ତ୍ୱ ଉପଲବ୍ଧି କଲେ ତାହା ଯୁଗ ଯୁଗ ଧରି ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅଧ୍ୟବସାୟ ଓ କଠୋର ସାଧନା ହିଁ ମଣିଷକୁ ବଡ଼ କରିଥାଏ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ଦାସ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 72ତମ ଭାଗ। କଣ୍ଠଦାନ କରିଛନ୍ତି ସବିତା ଦେବୀ।
3: ଏପିସୋଡ଼ 72।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣିଲେ ଏହାର 72ତମ ଭାଗ। କଣ୍ଠଦାନ କରିଥିଲେ ସବିତା ଦେବୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ଯୋଗେ। ଶୁଣନ୍ତୁ ଶିଳ୍ପୀ ଶ୍ୟାମାମଣି ଦେବୀ ଗାଇଥିବା ଭକ୍ତିଗୀତ।

ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଚଳିତ ଅଧିବେଶନରେ ଆଜି ସକାଳ 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଶ୍ରୀକ୍ଷେତ୍ରରେ କଳ୍ପମୋଚନ ମହାଦେବ। ଆଜିର ଆଲୋଚକ ଅଛନ୍ତି ଡକ୍ଟର ଭାସ୍କର ମିଶ୍ର। କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ଶୁଣିପାରିବେ 7:55।

କାର୍ଯ୍ୟକ୍ରମ ହିଲ୍ଲୋଳ ଶୁଣିପାରିବେ ଦିନ 9:30। ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତକୁ ନେଇ ଶ୍ରୀକ୍ଷେତ୍ର ସୁରଭି ପ୍ରଚାର କରିବ ଦିନ 10।

ଦିନ 11:10 ଗୁଜୁରାଟଠାରେ ସୋମନାଥ ମନ୍ଦିରର ପୁନଃନିର୍ମାଣର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ ଆଜି ଦିନ 11:10 ସମୟରେ। ଏହି ଥିଲା ଆମର ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: एनर्जी सिक्योरिटी का क्या महत्व है ये आज दुनिया का हर व्यक्ति महसूस कर रहा है। इसलिए भारत की एनर्जी सिक्योरिटी पर हमारी केंद्र सरकार अभूतपूर्व निवेश कर रही। मलकापुर में इंडियन ऑयल के नए टर्मिनल का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंचा। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा

ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ, ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ,

0: শ্রোতা বন্ধুমানে কার্যক্রম শুনছেন আকাশবাণী কটক কেন্দ্রর। কার্যক্রম প্রচারিত হচ্ছে 308.6 মিটর তথা 972 কিলোহার্জ যোগে। সময় বর্তমান সকাল 7:15। শুনন্তু ওড়িয়ারে সংবাদ।
1: আকাশবাণী ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନର ସଦ୍ୟତମ ଶାନ୍ତି ପ୍ରସ୍ତାବ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଏହାପରେ ଏକ ଜନସମାବେଶକୁ ସମ୍ବୋଧନ ଏବଂ ଏକ ରୋଡ୍ ଶୋରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ଶ୍ରୀ ମୋଦି ଜାମନଗରରୁ ବିମାନ ଯୋଗେ ସୋମନାଥରେ ପହଞ୍ଚିବେ। ହେଲିପ୍ୟାଡ୍ରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ବୀର ହମିରାଜ ଗୋହିଲି ସର୍କଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯୋଗଦେବେ। ଶ୍ରୀ ମୋଦି ସୋମନାଥ ମନ୍ଦିର ପୁନଃନିର୍ମାଣର ପରିକଳ୍ପନା କରିଥିଲେ।

0: ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ କୁମ୍ଭାଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଏକ ଏୟାର ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ 75 ଟଙ୍କା ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରାକୁ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମ ଥର ପାଇଁ ସୋମନାଥ ମନ୍ଦିରରେ 11 ତୀର୍ଥସ୍ଥଳୀରେ ସଂଗୃହୀତ ହୋଇ ଆସିଥିବା ପବିତ୍ର ଜଳରେ କୁମ୍ଭାଭିଷେକ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଭଦୋଦରା ଯାତ୍ରା କରିବେ। ସେଠାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ କରିବା ସହ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ପ୍ରଥମ ଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି, ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126 ଆସନ ମଧ୍ୟରୁ 102 ଆସନରେ ବିଜୟ ହାସଲ କରିଛି। ବିଜେପି 82 ଆସନ ଅକ୍ତିଆର କରିଥିବା ବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ପ୍ରତି ଜନସାଧାରଣଙ୍କ ସମର୍ଥନକୁ ନିର୍ବାଚନ ଫଳାଫଳ ପ୍ରତିପାଦନ କରୁଛି। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା, ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି, ତେହେରାନର ଅତ୍ୟଧିକ ସମୃଦ୍ଧ ଇରାନିୟମ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସହମତ ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ କ୍ଷମତା ପାଖାପାଖି 2 ହୋଇଛି। ଗତ 2024 ମାସରେ ଏହା 38 ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2

0: ମେଗାୱାଟ୍ରୁ 25 ଗିଗାୱାଟ୍ରେ ପହଞ୍ଚିଛି। ରିପୋର୍ଟ କହିଛି ଭାରତ ଏବେ ମଧ୍ୟ ପ୍ରମୁଖ ଅପଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ର ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 ଗିଗାୱାଟ୍ରେ ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ ଲୋଙ୍କର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4444, 2331-4811 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନୋ ଜାତୀୟ ଉଦ୍ୟାନରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ 2 ଚିତାବାଘ ଛାଡ଼ିବେ। 2022 ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ ରଖିବା ସହ ପ୍ରୋଜେକ୍ଟ ଚିତା ପଦକ୍ଷେପ ଆରମ୍ଭ କରିଥିଲେ। ନାମିବିଆରୁ ଚିତାବାଘ ଆସିବା ବିଶ୍ୱର ପ୍ରଥମ ଅନ୍ତର୍ମହାଦେଶୀୟ ଚିତା ସ୍ଥାନାନ୍ତର ପଦକ୍ଷେପ ରହିଥିଲା। 2023 ଦକ୍ଷିଣ ଆଫ୍ରିକାରୁ 12 ଏବଂ ଗତ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆସିଥିବା 9 ଚିତାବାଘକୁ ମଧ୍ୟ ସେଠାରେ ଛଡ଼ା ଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ରାୟପୁରଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭର୍ରେ 7 ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର 4 ଅକ୍ତିଆର କରିଥିଲେ। 167 ରନ୍ର ବିଜୟ ଲକ୍ଷ୍ୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ବିନିମୟରେ ହାସଲ କରିପାରିଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୋମନାଥ ଅମୃତ ପର୍ବ 2026 ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
2: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
3: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
4: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ।

0: ଭଗବାନ ଶିବଶଙ୍କର ଆଶୁତୋଷ ଭକ୍ତଗଣଙ୍କର ମନୋବାଞ୍ଛା ଅଚିରେ ପୂରଣ କରିଥାନ୍ତି। ଶ୍ରୀକ୍ଷେତ୍ରରେ ଏବଂ ଶ୍ରୀମନ୍ଦିରରେ ଭୋଳାନାଥଙ୍କର ଅନେକ ମନ୍ଦିର ରହିଛି। ତେବେ ତନ୍ମଧ୍ୟରୁ କପାଳମୋଚନ ମହାଦେବଙ୍କର ପୀଠଟି ଅନେକ ଗୁରୁତ୍ୱ ବହନ କରେ। ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଶ୍ରୀକ୍ଷେତ୍ରର କପାଳମୋଚନ ମହାଦେବଙ୍କ ସମ୍ପର୍କରେ। ଆଲୋଚନାରେ ଆମ ସହିତ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର। ଆଜ୍ଞା ନମସ୍କାର।
1: ନମସ୍କାର,
0: ଆପଣଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ଆପଣ ଶ୍ରୀକ୍ଷେତ୍ରର କପାଳମୋଚନ ମହାଦେବଙ୍କ ସମ୍ପର୍କରେ ଟିକେ ବର୍ଣ୍ଣନା କରନ୍ତୁ।
1: ଶ୍ରୀକ୍ଷେତ୍ରରେ ଅନେକ ପ୍ରାଚୀନ ସମୟରୁ ପ୍ରାୟ ମାଦଳାପାଞ୍ଜି ଏବଂ ଅନ୍ୟାନ୍ୟ ଯେଉଁ ଐତିହାସିକ ଗ୍ରନ୍ଥ ରହିଛି ତନ୍ମଧ୍ୟରେ ଯାହା ଜଣାଯାଏ ଯେ କେଶରୀ ବଂଶ ସମୟରୁ ଏଠାରେ ବିଭିନ୍ନ ଶୈବ ମନ୍ଦିରମାନ ପ୍ରତିଷ୍ଠିତ ହୋଇଥିଲା। ମାଦଳାପାଞ୍ଜିର ତଥ୍ୟ ଅନୁସାରେ କପାଳମୋଚନ ମନ୍ଦିରଟି ଅନଙ୍ଗ କେଶରୀ ନିର୍ମିତ କରିଥିଲେ। ସେହିଭଳି ଗଙ୍ଗବଂଶଙ୍କ ସମୟରେ ମଧ୍ୟ କେତେକ ତଥ୍ୟ ମିଳୁଛି, ଯେଉଁଟାକି ଆମର ଜଗବନ୍ଧୁ ସିଂଙ୍କର ପ୍ରାଚୀନ ଉତ୍କଳ ପୁସ୍ତକରେ ବର୍ଣ୍ଣିତ ଅଛି ଯେ ଗଙ୍ଗବଂଶର ରାଜା କପାଳମୋଚନ ମନ୍ଦିର ପାଇଁ 50 ମାଡ଼ ସୁନା ଏବଂ ସେହି ପରିସରରେ ଥିବା ମଣିକଣିକା ତୀର୍ଥ ପାଇଁ 3 ମାଡ଼ ସୁନା ଦାନ କରିଥିଲେ। ଏତଦ୍ବ୍ୟତୀତ ଅତୀତରେ ଅନେକ ରାଜା ମହାରାଜା ମଧ୍ୟ ଏହି ମନ୍ଦିରର ସୁପରିଚାଳନା ଏବଂ ନୀତି ପାଇଁ ବହୁ ଜମି ଖଞ୍ଜା କରିଥିଲେ। କପାଳମୋଚନ ମନ୍ଦିର ଯେଉଁ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବା ପଞ୍ଚ ପାଣ୍ଡବ ନାମରେ ଅଭିହିତ ହୋଇଛନ୍ତି, ତନ୍ମଧ୍ୟରେ ଏହି କପାଳମୋଚନ ହେଉଛନ୍ତି ଅନ୍ୟତମ ଏବଂ ଗୋଟିଏ ପ୍ରାଚୀନ ଶୈବ ପୀଠ ରୂପେ ପରିଗଣିତ ହୋଇଛି।
0: କପାଳମୋଚନ ମହାଦେବଙ୍କର ଯେଉଁ ମନ୍ଦିରଟି ରହିଛି ଅବସ୍ଥିତି ସମ୍ପର୍କରେ ଟିକେ ଆପଣ ବର୍ଣ୍ଣନା କରନ୍ତୁ।
1: କପାଳମୋଚନ ମନ୍ଦିରଟି ରହିଛି ତାହା ଠିକ୍ ପୁରୀ ଶ୍ରୀମନ୍ଦିରର ଯେଉଁ ରହିଛି ମେଘନାଦ ପାଚିରି ତାର ରହିଛି ଠିକ୍ ପଶ୍ଚିମ ଏବଂ ଦକ୍ଷିଣ କୋଣରେ, ଯେଉଁଟାକି ଆମର ନୈଋତ୍ୟ କୋଣ କୁହାଯାଏ। ସେଇ ନୈଋତ୍ୟ କୋଣରେ ମାତ୍ର ମେଘନାଦ ପାଚିରି ଠାରୁ 80 ଫୁଟ ଦୂରରେ ଏହି କପାଳମୋଚନ ମହାଦେବ ମନ୍ଦିରଟି ଅବସ୍ଥିତ ଏବଂ ଦକ୍ଷିଣ ଦ୍ୱାରରୁ ଲୋକନାଥଙ୍କ ମନ୍ଦିର ନିକଟକୁ ଯିବା ମାର୍ଗର ଏଇ ମୁଖ୍ୟ ରାସ୍ତାରେ ସେଇ ମନ୍ଦିରଟି ବହୁ ନିମ୍ନ ପ୍ରାୟ 45 ଫୁଟ ଗଭୀର ତଳେ ସେଇ ମନ୍ଦିରଟି ଅବସ୍ଥିତ ରହିଛନ୍ତି। ଶୈବ ମନ୍ଦିର କପାଳମୋଚନ ଏଇ ଗୋଟିଏ ମନ୍ଦିର ଶ୍ରୀମନ୍ଦିର ପାର୍ଶ୍ୱରେ ଅବସ୍ଥିତ।
0: ତେବେ କପାଳମୋଚନଙ୍କର ଯେଉଁ ଲିଙ୍ଗ ରହିଛନ୍ତି ବା ବିଗ୍ରହ ଅଛନ୍ତି ତାଙ୍କର ସ୍ୱରୂପ ସମ୍ପର୍କରେ କିଛି ତଥ୍ୟ ରହିଛି?
1: କପାଳମୋଚନଙ୍କର ଯେଉଁ ଲିଙ୍ଗ ରହିଛନ୍ତି ସେ ମନ୍ଦିରଟି ପ୍ରାୟ 18 ମିଟର ଉଚ୍ଚତା ବିଶିଷ୍ଟ ଏବଂ 45 ରୁ 50 ଫୁଟ ତଳେ ଏ ମନ୍ଦିରଟିରେ ମୁଖ୍ୟ ବିମାନ ଓ ଜଗମୋହନକୁ ନେଇ ଏ ମନ୍ଦିର ଗଠିତ। ବିମାନରେ କପାଳମୋଚନ ଲିଙ୍ଗ ପୂଜା ପାଉଛନ୍ତି। ଶ୍ରୀମନ୍ଦିର ଯେଉଁ ରହିଛି ମୁଖ୍ୟ ରାସ୍ତାରେ ଅବସ୍ଥିତ ରହିଛି, ସେଇଠାରେ ଯେଉଁ କପାଳମୋଚନଙ୍କର ଲିଙ୍ଗ ଶକ୍ତି ରହିଛି ତାକୁ ପୂଜା କରିବା ପାଇଁ ଦୈନନ୍ଦିନ ପୂଜକ ନିଯୁକ୍ତି ହୋଇଛନ୍ତି ଯଦିଓ, କିନ୍ତୁ ଇ କେବଳ ଲିଙ୍ଗ ଶକ୍ତି ମଧ୍ୟରେ ଇଏ ସୀମିତ ଏବଂ ତାଙ୍କର ବିଜେ ପ୍ରତିମା ଆଗରୁ ମନ୍ଦିରରେ ରହୁଥିଲେ, ଏବେ ଗତ କିଛି ବର୍ଷ ଧରି ଶ୍ରୀମନ୍ଦିରର ଦକ୍ଷିଣୀ ଘରେ ବିରାଜିତ ହୋଇ ପୂଜା ପାଉଛନ୍ତି।

0: କପାଳମୋଚନ ମହାଦେବଙ୍କର ଦୈନନ୍ଦିନ ନୀତି କାନ୍ତି ଏବଂ କ'ଣ ସବୁ ଉତ୍ସବ ପାଳିତ ହୋଇଥାଏ?
1: କପାଳମୋଚନ ମହାଦେବଙ୍କ ଦୈନନ୍ଦିନ ନୀତି ମଧ୍ୟରେ ସକାଳ ସମୟରେ ଆଳତି ହୁଏ, ସ୍ନାନ

0: ଶେଷ ବାଳଭୋଗ, ଅନ୍ନଭୋଗ, ତାପରେ ସନ୍ଧ୍ୟା ଆଳତି, ଖଇକରା କଦଳୀ ଭୋଗ ଏବଂ ପହୁଡ଼ ଇତ୍ୟାଦି ନୀତି ହୋଇଥାଏ ଏବଂ ସ୍ଥାନୀୟ ପୂଜକଙ୍କ ଦ୍ୱାରା କପାଳମୋଚନକୁ ମଧ୍ୟ ପ୍ରତ୍ୟହ ପାଣି ଲାଗି କରିଥାନ୍ତି। ଯେଉଁ ଆସିଥାନ୍ତି ଭକ୍ତମାନେ ତାଙ୍କର ମାନସିକ ଉଦ୍ଦେଶ୍ୟରେ ଏବଂ କିଛି ସ୍ଥାନୀୟ ଅଧିବାସୀଙ୍କର ଯେଉଁ ମାନସିକ ରହିଥାଏ ସେଥିପାଇଁ ସେ ଏଇ ଜଳ ଲାଗି ମଧ୍ୟ କରିଥାନ୍ତି। ତେଣୁ ମୋଟାମୋଟି ଭାବରେ ତାଙ୍କର ସକାଳ ସମୟରେ ଜଳ ଲାଗି ଯେଉଁ ହୁଏ ସ୍ନାନ ବେଶ ଏବଂ ବାଳଭୋଗ, ଅନ୍ନଭୋଗ, ଆଳତି ଏଇ ଭିତରେ ଯେଉଁ କପାଳମୋଚନ ମହାଦେବଙ୍କ ନୀତି ହେଉଛି ସୀମିତ ଅଟେ।
1: ତେବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସହିତ କପାଳମୋଚନ ମହାଦେବଙ୍କର କ'ଣ ସମ୍ପର୍କ ରହିଛି ଏଇ ପର୍ବପର୍ବାଣୀ ବା ଜାନିଯାତ୍ରା ଏବଂ ନୀତିକାନ୍ତିରେ?
0: ବିଶେଷ କରି ଏଇ ମନ୍ଦିର ମହାପ୍ରଭୁଙ୍କର ଯୋଡ଼ିଏ ନୀତି ସହିତ ଘନିଷ୍ଠ ଭାବେ ସମ୍ପୃକ୍ତ ରହିଛନ୍ତି, ଜଗନ୍ନାଥ ମହାପ୍ରଭୁଙ୍କର ନୀତି ସହିତ। ଗୋଟିଏ ହେଲା ଏକୋଇଶ ଦିନ ବ୍ୟାପୀ ଯେଉଁ ପ୍ରସିଦ୍ଧ ଚନ୍ଦନ ଯାତ୍ରା, ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ, ସେଇ ଚନ୍ଦନ ଯାତ୍ରାରେ ଯେଉଁ ପଞ୍ଚ ମହାଦେବ ବିଜେ କରିଥାନ୍ତି ନରେନ୍ଦ୍ର ପୁଷ୍କରଣୀ କି, ତନ୍ମଧ୍ୟରେ କପାଳମୋଚନ ଅନ୍ୟତମ। ଏ କପାଳମୋଚନ ବିଗ୍ରହ ବିଜେ କରିବା ବାଟରେ ବିଭିନ୍ନ ସ୍ଥାନରେ ପନ୍ତିଭୋଗ ଖାଇଥାନ୍ତି ଏବଂ ରାସ୍ତା ପରିକ୍ରମା କରି ସେ ନଗର ପରିକ୍ରମା କରି ଶେଷରେ ନରେନ୍ଦ୍ର ପୁଷ୍କରଣୀରେ ପଞ୍ଚ ମହାଦେବଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁ ନୌକା ବା ଚାପ ରହିଥାଏ ସେ ଚାପରେ ଚାପ ଖେଳିଥାନ୍ତି। ମଦନ ମୋହନ, ରାମକୃଷ୍ଣ ଏବଂ ଶ୍ରୀଦେବୀ ଭୂଦେବୀଙ୍କ ସହିତ ଏହି ପଞ୍ଚ ମହାଦେବ ମଧ୍ୟରେ କପାଳମୋଚନ ରହିଥାନ୍ତି। ସେହିଭଳି ଶୀତଳଷଷ୍ଠୀ ଏବଂ ଦିଅଁ ବିବାହ ଯେଉଁ ହୋଇଥାଏ ସେଥିରେ ପଞ୍ଚଗ୍ରାସୀ ଏବଂ ଦିଅଁ ବିବାହରେ ସେ ପୁରୀ ଶ୍ରୀମନ୍ଦିରର ଲକ୍ଷ୍ମୀଙ୍କ ଜଗମୋହନରେ ମଧ୍ୟ ବିରାଜମାନ କରିଥାନ୍ତି। ଆମର ପଞ୍ଚ ମହାଦେବ ମଧ୍ୟରେ ସେଠି ପଞ୍ଚଗ୍ରାସୀ ନୀତି ହୋଇଥାଏ ଏବଂ ଶୀତଳ ଷଷ୍ଠୀ ଦିନ ଯେଉଁ ଦିଅଁ ବିବାହ ନୀତିରେ ସେ ମଧ୍ୟ ନଗର ପରିକ୍ରମା କରିଥାନ୍ତି। ତେଣୁ ଏହି ଦୁଇଟି ନୀତି ସହିତ କପାଳମୋଚନ ମହାଦେବଙ୍କର ସମ୍ପୃକ୍ତି ରହିଛି।
1: ଭଗବାନ ଶିବଶଙ୍କରଙ୍କର ଯେଉଁ ପ୍ରମୁଖ ପର୍ବ ରହିଛି ମହାଶିବରାତ୍ରି, ସେହି ଅବସରରେ କପାଳମୋଚନ ମହାଦେବଙ୍କ ପୀଠରେ କିଛି ବିଶେଷ ନୀତିକାନ୍ତି ହୋଇଥାଏ?
0: ଅନ୍ୟାନ୍ୟ ଶୈବ ପୀଠରେ ଯେଉଁଭଳି ନୀତିକାନ୍ତି ହୋଇଥାଏ ସେହିଭଳି କପାଳମୋଚନ ମହାଦେବଙ୍କ ମନ୍ଦିର ପରିସରରେ ମଧ୍ୟ ତାଙ୍କର ଶିବରାତ୍ରି ପାଳିତ ହୋଇଥାଏ। ସେଦିନ ସ୍ୱତନ୍ତ୍ର ଜଳ ଲାଗି ବେଶ ଭୋଗ ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶନାର୍ଥୀ ମଧ୍ୟ ଲୋକନାଥଙ୍କ ଯିବା ବାଟରେ ମଧ୍ୟ କପାଳମୋଚନଙ୍କୁ ଦର୍ଶନ କରନ୍ତି।

0: ତେବେ କପାଳମୋଚନ ମହାଦେବଙ୍କର ଯେଉଁ ମନ୍ଦିରଟି ରହିଛି ତାର ପ୍ରତିଷ୍ଠା ସମ୍ପର୍କରେ ଏବଂ ପ୍ରଭୁଙ୍କର ସ୍ୱରୂପ ରହିଛନ୍ତି, ଲିଙ୍ଗ ରହିଛନ୍ତି, ତାଙ୍କର ଆବିର୍ଭାବ ସମ୍ପର୍କରେ କ'ଣ କିମ୍ବଦନ୍ତୀ ରହିଛି ବା ଶାସ୍ତ୍ର ପୁରାଣରେ କ'ଣ ସବୁ ବର୍ଣ୍ଣନା ରହିଛି?
1: ଇଏ ଗୋଟିଏ ଅତି ସୁନ୍ଦର ଜନଶ୍ରୁତି ରହିଛି ଏବଂ ପୌରାଣିକ ମତବାଦ ମଧ୍ୟ ରହିଛି କପାଳମୋଚନଙ୍କ ଦେବଙ୍କ ମନ୍ଦିର ପ୍ରତିଷ୍ଠା ନେଇ। ଏହି ସମ୍ପର୍କରେ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ଚତୁର୍ଥ ଅଧ୍ୟାୟରେ ମଧ୍ୟ ଉଲ୍ଲେଖ ଅଛି। ଏକଦା ମହାଦେବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ବ୍ରହ୍ମାଙ୍କ ପଞ୍ଚମ ମସ୍ତକ ଛେଦନ କରିଥିଲେ। ଉକ୍ତ ମସ୍ତକୁ ମହାଦେବଙ୍କର ହସ୍ତରେ ଲାଗି ରହିଲା ଏବଂ ହସ୍ତରୁ ସେ ଖସିଲା ନାହିଁ। ସ୍ୱୟଂ ଶିବ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ହସ୍ତରୁ ସେଇ ବ୍ରହ୍ମାଙ୍କର ପଞ୍ଚମ ମସ୍ତକ ପତିତ ନ ହେବାରୁ ସେ ସାରା ବ୍ରହ୍ମାଣ୍ଡ ଭ୍ରମଣ କରି ଶେଷରେ ପୁରୁଷୋତ୍ତମ କ୍ଷେତ୍ରକୁ ଆଗମନ କରିଥିଲେ। ଏହି ଶଙ୍ଖାକୃତି କ୍ଷେତ୍ରର ଦ୍ୱିତୀୟ ଆବର୍ତ୍ତ ବେଷ୍ଟନ ସ୍ଥଳରେ ଉକ୍ତ କପାଳକୁ ପରିତ୍ୟାଗ କରିଥିଲେ। ଏଠାରେ ବ୍ରହ୍ମ କପାଳମୋଚନ ହେତୁ କପାଳମୋଚନ ନାମକ ଶିବ ପ୍ରତିଷ୍ଠିତ ହୋଇଛନ୍ତି। ଏବଂ ଏଇଠି ଗୋଟିଏ ଘଟଣା ରହିଛି, ଏହି ସ୍ଥାନରେ ସାକ୍ଷାତ

0: ଭଗବାନ ଶିବ ବିରାଜିତ ପୂର୍ବକ ତାଙ୍କୁ କପାଳ ମୋଚନ ନାମରେ ଖ୍ୟାତ ହୋଇ ସେ ପୂଜିତ ହେଉଛନ୍ତି ଏବଂ ଏଇ ମହାଦେବଙ୍କୁ ଦର୍ଶନ କଲେ ବ୍ରହ୍ମହତ୍ୟା ପାପ ଦୂର ହୋଇଥାଏ ବୋଲି ମଧ୍ୟ ଜନଶ୍ରୁତି ରହିଛି ଏବଂ ଲୋକାଚାର ରହିଛି। ତେଣୁ ଏଇ ଯେଉଁ କପାଳ ମୋଚନଙ୍କର ମନ୍ଦିର ଯେଉଁ ପ୍ରତିଷ୍ଠା ପଛରେ ଅନେକ କିମ୍ବଦନ୍ତୀ ଏବଂ ପୌରାଣିକ ମତବାଦ ମଧ୍ୟ ରହିଛି।
1: ମନ୍ଦିର ପରିସରରେ ଅନ୍ୟ କେଉଁ ଦେବାଦେବୀ ମାନେ ବିରାଜମାନ କରୁଛନ୍ତି?
0: କପାଳ ମୋଚନ ମନ୍ଦିରରେ ପାର୍ଶ୍ୱ ଦେବାଦେବୀ ମଧ୍ୟରେ ଗୋଟିଏ ଅତ୍ୟନ୍ତ ପ୍ରସିଦ୍ଧ ସିଦ୍ଧ ବିନାୟକ ବା ତାଙ୍କୁ ଶଙ୍ଖାବର୍ତ୍ତ ବିନାୟକ ଭାବରେ ମଧ୍ୟ କୁହାଯାଉଛି। ସେଇ ସିଦ୍ଧ ବିନାୟକ ଯେଉଁ ପ୍ରତିଷ୍ଠିତ ହୋଇଥିଲେ ତାଙ୍କର ମଧ୍ୟ ଗୋଟିଏ ଜନଶ୍ରୁତି ରହିଛି ଯେ ଶ୍ରୀମନ୍ଦିରର ଯେତେବେଳେ ନିର୍ମାଣ ପୂର୍ବରୁ ତତ୍କାଳୀନ ରାଜା ସିଦ୍ଧ ବିନାୟକଙ୍କୁ ଏଇଠାରେ ପ୍ରତିଷ୍ଠା କରି ପୂଜା କରିଥିଲେ ଯେପରିକି ମନ୍ଦିର ନିର୍ମାଣ କାର୍ଯ୍ୟରେ କୌଣସି ବିଘ୍ନ ନ ଘଟିବ। ମୁଖ୍ୟ ମନ୍ଦିର ଯେଉଁ କପାଳ ମୋଚନ ମନ୍ଦିରଙ୍କର ପଛ ପାର୍ଶ୍ୱରେ ଦତ୍ତାତ୍ରେୟ ପୂଜା ପାଉଛନ୍ତି। ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀ ମଧ୍ୟରେ କାର୍ତ୍ତିକ, ହରପାର୍ବତୀ, ଗଙ୍ଗାଦେବୀ, ମହାବୀର, ଗଣେଶ, ରାମେଶ୍ୱର, କାଳୀ, ମଣିକଣିକା ତୀର୍ଥ ଓ କୂପ ଇତ୍ୟାଦି ଅନ୍ୟତମ।
1: କପାଳ ମୋଚନ ମହାଦେବଙ୍କ ମନ୍ଦିରରେ କେଉଁମାନେ ସବୁ ସେବା କରିଥାନ୍ତି?
0: କପାଳ ମୋଚନ ମନ୍ଦିରର ସେବକ ଜଣେ ପଣ୍ଡା ସଂଜ୍ଞାଧାରୀ ଏବଂ ସେମାନେ ପୁରୀ ହରଚଣ୍ଡୀ ସାହି ନିକଟସ୍ଥ ମହାସ୍ୱାର ସାହିରେ ବହୁ ପୁରାତନ ସମୟରୁ ବସବାସ କରିଆସୁଛନ୍ତି।
1: ଯାହା ହଉ, ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହି ଶ୍ରୀକ୍ଷେତ୍ରର କପାଳ ମୋଚନ ମହାଦେବଙ୍କ ସମ୍ପର୍କରେ ଏବଂ ତାଙ୍କର ପୀଠ, ମନ୍ଦିରର ସ୍ୱରୂପ, ମୂର୍ତ୍ତିଙ୍କର ସ୍ୱରୂପ ସମ୍ପର୍କରେ ବର୍ଣ୍ଣନା କଲେ, ସେଥିପାଇଁ ଆପଣଙ୍କ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ଶ୍ରୋତା ବନ୍ଧୁ, ଶୈବ ଉପାସନାର ପରମ୍ପରାର ଧାରାରେ ଶ୍ରୀକ୍ଷେତ୍ରର କପାଳମୋଚନ ମହାଦେବ ମନ୍ଦିରର ଐତିହ୍ୟ ଅନନ୍ୟ ଏବଂ ପ୍ରଭୁ କପାଳମୋଚନଙ୍କର ମହିମା ଅପାର। ତାଙ୍କରି କୃପାରେ ଭକ୍ତଗଣଙ୍କର ଜୀବନ ହେଉ ଆନନ୍ଦମୟ।

ଶେଷ ହେଲା କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଛନ୍ତି ଜ୍ୟୋତ୍ସ୍ନା ଦାସ, ଶିଳ୍ପୀ ପରିବେଷଣ କରିଛନ୍ତି ଓଡ଼ିଶୀ ଗୀତ ବନମାଳୀଙ୍କ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାନୁମତୀ ସାହୁ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ଯମୁନା ଯିବା ନୋହିଲା ମିତ, ବାଟି ଜଗିଅଛି ନନ୍ଦସୁତ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼ି ହଟିଆରେ ସେ ଶ୍ୟାମ ନାଗର ତାରେ ରସିଲେ ପାଇବୁ ତୁ ବଡ଼ ପଟିଆ।

0: ଶୁଣୁଥିଲି ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଥିଲେ ଜ୍ୟୋତ୍ସ୍ନା ଦାସ, ଶିଳ୍ପୀ ପରିବେଷଣ କରିଥିଲେ ଓଡ଼ିଶୀ ଗୀତ ବନମାଳୀଙ୍କ ରଚନାରେ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଭାନୁମତୀ ସାହୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
2: नकली ऑफर्स प्रति सावधान।
3: आरबीआई कहे
4: सचेतन हुंतु, सतर्क रुहंतु।

ଆଜିର ପଞ୍ଜିକା ସୌର ଗଣନା ଅନୁସାରେ ଆଜି ମେଷ 28 ଦିନ, ଆଉ ଚନ୍ଦ୍ର ଗଣନା ଅନୁସାରେ ଆଜି ବୈଶାଖ କୃଷ୍ଣପକ୍ଷ ନବମୀ ତିଥି। ଚନ୍ଦ୍ରମା ରହିଛନ୍ତି କୁମ୍ଭ ରାଶି ଶତଭିଷା ନକ୍ଷତ୍ରରେ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ସୂର୍ଯ୍ୟୋଦୟ ସମୟ ରହିଥିଲା ସକାଳ 5:17:30, ଆଉ ସୂର୍ଯ୍ୟାସ୍ତର ସମୟ ରହିଛି ସନ୍ଧ୍ୟା 6:10:37।

ଶ୍ରୋତା ବନ୍ଧୁ, ଆଜି ହେଉଛି ଭାରତର ଜଣେ ବିଶିଷ୍ଟ ଦାର୍ଶନିକ, ଲେଖକ ତଥା ଆଧ୍ୟାତ୍ମିକ ବକ୍ତା ଜିଡ଼ୋ କ୍ରିଷ୍ଣାମୂର୍ତ୍ତିଙ୍କର ଜନ୍ମଦିବସ।

ଶ୍ରୋତା ବନ୍ଧୁ, ଆଜିର ଦିନରେ ମଧ୍ୟ ଗୁଜୁରାଟ ସ୍ଥିତ ସୋମନାଥ ମନ୍ଦିର, ଯାହାକି ବିଶ୍ୱ ପ୍ରସିଦ୍ଧ, ସେହି ମନ୍ଦିରର ପୁନଃନିର୍ମାଣ କରାଯାଇଥିଲା, ଯାହାକି ଆଜିର ଦିନ ହେଉଛି ଏହି ପୁନଃନିର୍ମାଣର ଅମୃତ ମହୋତ୍ସବ।

जय जगन्नाथ। नमस्कार श्रोता बंधु, केमिति अछंती आपण? आशा करुछु आपण सभी भलरे थिबे। तेबे श्रोता बंधु, स्वागत करुछु आपणंकु किछि मनर कथा ओ मन पसंद र गीत को नै ए कार्यक्रम हेल्लोळकु। आजिर उपस्थापन रे मु रोजिता दास। श्रोता बंधु, ଜୀବନର ଚଲାପଥରେ ଅନେକ ସ୍ମୃତି, ଅନେକ ଅନୁଭୂତି ଆମେ ସାଉଁଟିଥାଉ। ଆଉ କେବେ କେବେ ସେହି ଅନୁଭୂତିର ପିଢ଼ିରୁ କିଛି ମିଠା କଥା, କିଛି ଖଟା ସ୍ମୃତି ଆମେ ପରସ୍ପର ସହିତ ବାଣ୍ଟିଥାଉ। ଶ୍ରୋତା ବନ୍ଧୁ, ଆଜି ସକାଳେ ଯେତେବେଳେ ମୁଁ ଷ୍ଟୁଡ଼ିଓକୁ ଆସୁଥିଲି, ସବୁଦିନ ସେହି ଗୋଟିଏ ରାସ୍ତା ଦେଇ ମୁଁ ଆସେ, କିନ୍ତୁ ଭାବନା ସବୁଦିନ କିଛି ଅଲଗା ଥାଏ। ଆଜି ବି ସେହିଭଳି ମୋ ମନରେ ପ୍ରଶ୍ନ ଆସୁଥିଲା, ସେ ଗୋଟିଏ ରାସ୍ତା, ଏହି ରାସ୍ତା କେତେ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଉଥିବ, କେତେ ସ୍ୱପ୍ନକୁ ବୋହି ନେଉଥିବ। ଆପଣ କେବେ ଏମିତି ଭାବନ୍ତି କି ଯେ ସେହି ରାସ୍ତାଟି କ'ଣ ଭାବୁଥିବ? ଆମେ ଯେତେବେଳେ ରାସ୍ତାରେ ଯାଉ, ଆମ ମନ ଅନ୍ୟ କେଉଁଠି ଥାଏ? କିଛି ପୁରୁଣା ସ୍ମୃତି, କାହା ସହିତ ହୋଇଥିବା ଝଗଡ଼ା, ବା କିଛି ଖୁସିର ମୁହୂର୍ତ୍ତ, ନହେଲେ ମୋବାଇଲର ସେହି ଦୁନିଆ। ଆପଣ ଯେତେବେଳେ ରାସ୍ତାରେ ଏକା ଯାଆନ୍ତି, ସେତେବେଳେ ଆପଣ କ'ଣ ସବୁ ଭାବନ୍ତି? ତେବେ ସେଇଭଳି ଦିନକର ଘଟଣା, ମୁଁ ପ୍ରାୟତଃ ସମୟ ରାସ୍ତାରେ ଗଲାବେଳେ କାନରେ ଇୟରଫୋନ୍ ଲଗାଇଦିଏ, ଯାହାଦ୍ୱାରା ମୁଁ ଗୀତ ଶୁଣିପାରିବି, କାରଣ ଗୀତ ଶୁଣିବା ମୋତେ ବହୁତ ପସନ୍ଦ। ହେଲେ ସତ କଥାଟି ହେଉଛି, ଏଥିପାଇଁ ଅନେକ ଅସୁବିଧାର ବି ସମ୍ମୁଖୀନ ହୋଇଛି ମୁଁ। ମୁଁ ରାସ୍ତା ପାର କଲାବେଳେ ମୋବାଇଲରେ ଗୀତ ଶୁଣୁଥିଲି, ଆଉ ନିଜ ଆଖପାଖରେ କ'ଣ ଘଟୁଛି ଏସବୁର ବିରତି ନେଇ ନିଜ ପ୍ରିୟ ଗୀତରେ ମୁଁ ଖୁବ୍ ଶୀଘ୍ର ହଜିଯାଏ। ସେଇଭଳି ଦିନକର ଘଟଣା, ମୁଁ ରାସ୍ତା ପାର କରୁଥିଲି, ହେଲେ କାନରେ ଇୟରଫୋନ୍ ଲଗାଇ ଶୁଣୁଥିଲି ନିଜର ପ୍ରିୟ ଗୀତ। କିନ୍ତୁ ସେହି ସମୟରେ କିଛି ଷଣ୍ଢମାନେ ଲଢ଼େଇ ଲାଗି ମୋ ପାଖାପାଖି ପ୍ରାୟ ଆସିଗଲେଣି, ଆଉ ମୋ ପାଖରେ ଥିବା ଜଣେ ମାଉସୀ ମୋତେ ଭିଡ଼ି ନେଇଥିଲେ ତାଙ୍କ ଆଡ଼କୁ, ଆଉ ମୁଁ ଗୋଟିଏ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଥିଲି। ତାଙ୍କୁ ତ ଅନେକ ଅନେକ ଧନ୍ୟବାଦ ଜଣାଇବି, ହେଲେ ସବୁବେଳେ ଆମ ପାଖରେ ଏମିତି କେହି ଉପସ୍ଥିତ ଥିବେ ଯିଏ ଆମକୁ ବଞ୍ଚାଇ ନେବେ, ଯାହାଦ୍ୱାରା ଆମେ ଦୁର୍ଘଟଣାରୁ ବର୍ତ୍ତି ଯାଇପାରିବା, ଏ କଥା ସମ୍ଭବ।

ଆମେ ପ୍ରାୟତଃ ସମୟ ଯେତେବେଳେ ଘରୁ ବାହାରିଥାଉ ସେତେବେଳେ ଆମେ ଅଫିସ୍ କାମ, ପିଲାଙ୍କ ପାଠପଢ଼ା, ଘରେ ବାକି ରହିଯାଇଥିବା କାମ ଏସବୁ ବିଷୟରେ ଭାବିଥାଉ। କିନ୍ତୁ ଶ୍ରୋତାବନ୍ଧୁ, ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଆଉ ଜାଣନ୍ତି ଏହାର ସବୁଠାରୁ ବଡ଼ କାରଣ କ'ଣ? ଏହାର ସବୁଠାରୁ ବଡ଼ କାରଣ ହେଉଛି ଅନ୍ୟମନସ୍କତା। ତେଣୁ ଏଇ କିଛି ସେକେଣ୍ଡର ଅନ୍ୟମନସ୍କତା ଆମ ପରିବାରର ହସ ଛଡ଼ାଇ ନେଇପାରେ। ତେଣୁ ଏହି ବିଷୟରେ ସମସ୍ତଙ୍କୁ ସଚେତନ କରିବା ପାଇଁ ମେ ମାସ 8 ତାରିଖରୁ 12 ତାରିଖ ଯାଏଁ ପାଳନ ହେଉଛି ଜାତିସଂଘ ବିଶ୍ୱ ସଡ଼କ ସୁରକ୍ଷା ସପ୍ତାହ। ତେବେ ଆମ କଥା ଆରମ୍ଭରୁ ମୁଁ କହୁଥିଲି ନା ଯେ କ'ଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସେ ନାହିଁ, ଆମେ ରାସ୍ତାରେ ଗଲାବେଳେ ଏତେ କଥା ଭାବୁ, ହେଲେ ସେଇ ରାସ୍ତାଟି କ'ଣ ଭାବୁଥିବ? ମୋତେ ଲାଗୁଛି ଶ୍ରୋତାବନ୍ଧୁ, ସେ ରାସ୍ତାଟି ନିଶ୍ଚୟ ଭାବୁଥିବ ଯେ ଆମେ ସୁରକ୍ଷିତ ଭାବରେ ନିଜର ପ୍ରିୟଜନଙ୍କ ପାଖେ ପହଞ୍ଚିଯାଉ। ଆପଣ ନିଜେ ଜାଣିଥିବେ, ଅନେକ ଥର ଦୁର୍ଘଟଣାରେ ଜଣେ ଜଣେ ବିନା ଦୋଷରେ ବି ନିଜ ଜୀବନ ହରାଇ ଦିଅନ୍ତି। ତେଣୁ ଆମର ପ୍ରିୟ ଶ୍ରୋତାବନ୍ଧୁ, ଆପଣଙ୍କୁ ଛୋଟିଆ ଅନୁରୋଧଟିଏ, ଆପଣ ଦୟାକରି ସତର୍କତା ଅବଲମ୍ବନ କରନ୍ତୁ ଆଉ ସଡ଼କ ଦୁର୍ଘଟଣାଠାରୁ ଦୂରେଇ ରୁହନ୍ତୁ। ଯଦି ବି ଆପଣ କେବେ ଦେଖୁଛନ୍ତି ଆଖପାଖରେ ସଡ଼କ ଦୁର୍ଘଟଣା ହେବାର, ଅବିଳମ୍ବେ ତାଙ୍କର ସାହାଯ୍ୟ କରନ୍ତୁ। ତେବେ ଶ୍ରୋତାବନ୍ଧୁ, ଆମେ ଆଶା କରୁଛୁ ଆପଣ ଆମ ଅନୁରୋଧ ରଖିବେ। ହେଲେ ଏବେ ସମୟ ଆପଣଙ୍କ ଅନୁରୋଧର କଥା ବୁଝିବାର, ତାହେଲେ ଆସନ୍ତୁ ଶୁଣିନେବା ଆପଣଙ୍କ ମନପସନ୍ଦର ଗୀତ। ପୁରୀ ମର୍ଚିକୋଟ ଲେନ୍ରୁ ଜଗଦାନନ୍ଦ ଗୁରୁ ଅନୁରୋଧ କରିଛନ୍ତି ସନ୍ଦୀପ ପଣ୍ଡା ଓ ଅସୀମା ପଣ୍ଡାଙ୍କ କଣ୍ଠରେ ଏହି ଗୀତଟି, ଏହି ବୋଧେ ପ୍ରେମ।

ଶ୍ରୋତା ବନ୍ଧୁ, ଆପଣଙ୍କ ସାମ୍ନାରେ ଥିବା ଘଣ୍ଟାକୁ ଆପଣ ଦେଖୁଛନ୍ତି, ଟିକ୍ ଟିକ୍ ଟିକ୍ ଟିକ୍ ହେଇ ଅନବରତ ଚାଲୁଛି। କ'ଣ ଏ ଘଣ୍ଟା କେବେ ଥକିଯାଉନି ରାତିଦିନ ଚାଲି ଚାଲି? ଆପଣ ଭାବୁଛନ୍ତି କି ହଁ, ଯେବେ ଘଣ୍ଟାରୁ ବ୍ୟାଟେରୀ ସରିଯାଉଛି, ଏ ଘଣ୍ଟା ବି ଆପେ ଆପେ ବନ୍ଦ ହେଇଯାଉଛି, ଆଉ ତାପରେ ଆପଣ ଦୋକାନରୁ ନୂଆ ବ୍ୟାଟେରୀଟିଏ କିଣି ଆଣି ସେଥିରେ ଲଗାଇ ଦେଉଛନ୍ତି। ସମୟ ଠିକ୍ ଭାବେ ସଜାଡ଼ି ପୁଣି ଥରେ ସେ ଘଣ୍ଟାର ପୂର୍ବ ଭଳି ଟିକ୍ ଟିକ୍ ଅନବରତ ଚାଲୁଥିବା କଣ୍ଟାକୁ ଦେଖୁଛନ୍ତି। ଅଦୃଶ୍ୟ ସମୟକୁ ତ ଦେଖି ହୁଏ ନା, ହେଲେ ଶ୍ରୋତାବନ୍ଧୁ, ଏ ସମୟର ମାପକାଠି ଘଣ୍ଟାକୁ ଆମେ ଦେଖି ଆମର ସବୁ କାମ ସମୟ ଅନୁଯାୟୀ କରିବାର ଲକ୍ଷ୍ୟ ରଖୁ। ସତରେ ଶ୍ରୋତାବନ୍ଧୁ, କେବେ କେବେ ମନକୁ ହୁଏ ନା ହାତରେ ବାଲିମୁଠାକୁ ଜାବୁଡ଼ି ଧରିଲା ପରି ଏ ସମୟକୁ ଆମେ କିଛି ସମୟ ପାଇଁ ଅଟକାଇ ପାରନ୍ତି କି, ପଛକୁ ଫେରାଇ ନେଇପାରନ୍ତି କି? ତାପରେ ଆମ ଜୀବନ କାହାଣୀର ଫର୍ଦ୍ଦ ଲେଉଟାଇ ଆମେ ଚାଲିଯାଆନ୍ତେ ସେଇ ସମୟକୁ, ଯେଉଁଠି ନଥିବ ଆଜିର ଏ ଚିନ୍ତା କି ଜଞ୍ଜାଳର ବୋଝ। ଫେରି ହୁଅନ୍ତା କି ସେଇ ମୁହୂର୍ତ୍ତକୁ, ଯେଉଁଠି ସୁଧାରି ପାରନ୍ତେ ଆମ ଅତୀତର ଭୁଲ ସବୁକୁ। ଫେରିଯାଆନ୍ତେ କି ସେଇ ସମୟକୁ, ଯେଉଁଠି ମାଆର ପଣତକାନି ତଳେ ଏତେ ବଡ଼ ଦୁନିଆର ବୋଝ ଲୁଚିଯାଆନ୍ତା। ଏ ମନ ବିନା କ'ଣ କ'ଣ ସବୁ କଳ୍ପନା କରିନିଏ। କେବେ ଟିକି ଚଢ଼େଇଟିଏ ଭଳି ନୀଳ ଆକାଶର ଧଳା ବାଦଲକୁ ଛୁଇଁବା ପାଇଁ ଉଡ଼ିଯାଏ, ତ କେବେ ଝରି ଝରି ଝରଣାରୁ ନଦୀର ବାଟ ଦେଇ ସମୁଦ୍ର ସହ ମିଶିବାର ସ୍ୱପ୍ନ ଦେଖେ। ଶ୍ରୋତାବନ୍ଧୁ, ଆପଣଙ୍କୁ ଏଇ କଥାଟି କି କହିଛନ୍ତି ନା ନାହିଁ ମୁଁ ତ ଜାଣିନି, କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚୟ କହିବାକୁ ଚାହେଁ, ଜୀବନର ସଂଘର୍ଷରେ ଆପଣ ଡରି ନ ଯାଇ ହାରି ନ ଯାଇ ଆଗେଇ ଚାଲିଛନ୍ତି। ଏବେ ଆପଣ ଯେଉଁ କାମ କରୁଛନ୍ତି ନା, ସେଇ କାମ ହିଁ ଆପଣଙ୍କର ପରିଚୟ। ଆପଣଙ୍କର ପରିବାରର ପ୍ରତ୍ୟେକଟି ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କର ବନ୍ଧୁ ତ ଆପଣଙ୍କୁ ହିଁ ତାଙ୍କ ଜୀବନର ସବୁ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଆପଣ ଜଣେ ଭଲ ମଣିଷ, ତେଣୁ ନିଜ ଉପରେ ବିଶ୍ୱାସ ରଖି, ନିଜ କର୍ମ ଉପରେ ଭରସା ରଖି ଆପଣ ମନ ଖୁସିରେ ଜୀବନ ବାଟରେ ଆଗେଇ ଚାଲନ୍ତୁ। ମନ ଫରୁଆରେ ଲୁଚି ରହିଥିବା ବ୍ୟଥାକୁ ଭୁଲି ଯାଆନ୍ତୁ। ତାହେଲେ ଆସନ୍ତୁ ଏବେ ଶୁଣିବା ଆପଣଙ୍କ ମନପସନ୍ଦର ଗୀତ। ପୁରୀ କୁମ୍ଭାରପଡ଼ାରୁ ଟିଟନ ପାତ୍ର ଅନୁରୋଧ କରିଛନ୍ତି, କଥା ଦେଇଥିଲି ମାଆକୁ ଚଳଚ୍ଚିତ୍ରର ତୋ ପଣତ ଧରି ମୁଁ ଚାଲି ଶିଖିଲି ଗୀତଟି।

ଶ୍ରୋତାବନ୍ଧୁ, ଆଜିର ସମୟରେ ବଡ଼ ବଡ଼ ସହରରେ ଛୋଟ ଛୋଟ ସଙ୍କୁଚିତ ଜାଗା ଭିତରେ ପ୍ରକୃତି ସହ ସମ୍ପର୍କ ରଖିବା ଗୋଟିଏ ଚିନ୍ତା କରିବାର ବିଷୟ। କିନ୍ତୁ ଘରେ ଛୋଟ ଛୋଟ କୁଡ଼ୁଆ ହେଉ ଅବା ବାଲ୍ଟିରେ ମଧ୍ୟ ଘର ଭିତରେ ଆମେ ଗୋଟିଏ ଛୋଟ ବଗିଚାଟିଏ କରିପାରିବା, ଆଉ ସେଠି ନିଜର ସମୟ ବିତେଇ ପାରିବା। ତାଙ୍କର ଯତ୍ନ ନେଇ ନିଜ ମାନସିକ ଦୁଶ୍ଚିନ୍ତାର ବି ଦୂରେଇ ରହିପାରିବା। ଆମ ଘରେ ଆମ ପ୍ରକୃତିର ଅଂଶକୁ ଆଣି ଆମ ଆଖପାଖେ ସୁସ୍ଥ ପରିବେଶ ଗଢ଼ିପାରିବା। ଏ କୃତ୍ରିମ ଜୀବନଯାପନ, କୃତ୍ରିମ ଖାଦ୍ୟ, କୃତ୍ରିମ ଔଷଧ ତ ଆମେ ଆପଣେଇ ନେଇଛେ, କିନ୍ତୁ ପ୍ରାକୃତିକ ନିୟମ ପାଳନ କରି, ପ୍ରାକୃତିକ ଜୀବନଯାପନ କରି, ପ୍ରାକୃତିକ ଖାଦ୍ୟ ଖାଇ ଆଉ ପ୍ରାକୃତିକ ବୃକ୍ଷଲତାଙ୍କୁ ଆପଣେଇ ନେଇ ସୁସ୍ଥ ପରମ୍ପରା ଗଠନ କରିବାକୁ ପଡ଼ିବ। ଘର ଅଗଣାରେ ତୁଳସୀ ଗଛ, ମନ୍ଦିର ବିଡ଼ାରେ ବେଲ ଗଛ ହେଉ କି ବର ଗଛ ବା ତା ପାଖରେ ଅଶ୍ୱତ୍ ଗଛ, ଏହି ପରମ୍ପରାକୁ ସଦାସର୍ବଦା ଆପଣେଇ ରଖିବାକୁ ହେବ। ବିଜ୍ଞାନ ଦୃଷ୍ଟିରେ ଦେଖିବାକୁ ଗଲେ ଅଶ୍ୱତ୍ ଗଛ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ, ଆଉ ଆମ ପରମ୍ପରାରେ ତ ଏ ଅଶ୍ୱତ୍ ଗଛର ପୂଜାର୍ଚ୍ଚନା ବି କରାଯାଏ। ବର, ଅଶ୍ୱତ୍, ତୁଳସୀ, ବେଲପତ୍ର, ଆମ୍ବପତ୍ର, ବରକୋଳି ପତ୍ର, ଧଳା ହଳଦିଆ, ଭିନ୍ନ ଭିନ୍ନ ରଙ୍ଗର ଫୁଲ, ଦୁବ, ଅରୁଆ ଚାଉଳ, ଏହିସବୁ ଆମ ବାତାବରଣରୁ ନକାରାତ୍ମକ ଭାବକୁ ଦୂର କରି ସକାରାତ୍ମକ ଭାବକୁ ବୃଦ୍ଧି କରାଏ। ସକାଳ ସନ୍ଧ୍ୟାର ଶଙ୍ଖଧ୍ୱନି ଆମ ଶରୀର ପାଇଁ ସବୁଠାରୁ ଭଲ। ଆଉ ବିଜ୍ଞାନ ଦୃଷ୍ଟିରେ ଦେଖିବାକୁ ଗଲେ ଗୋଟିଏ ଭଲ ଶ୍ୱାସକ୍ରିୟା ବ୍ୟାୟାମ ମଧ୍ୟ। ତେବେ ପ୍ରବାଦ ଅଛି, ଥରେ ବ୍ରହ୍ମା ଜୀବକ ଋଷିଙ୍କୁ ନିର୍ଦ୍ଦେଶ ଦେଲେ ଯେ ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ଏବଂ କୌଣସି ବ୍ୟାଧିରେ ଲାଗୁନଥିବା ଗଛଟିଏ ଉପାଡ଼ି ଆଣ। ଆଚାର୍ଯ୍ୟ ଜୀବକ 11 ବର୍ଷ କାଳ ପରିଭ୍ରମଣ କଲା ପରେ ବ୍ରହ୍ମାଙ୍କ ନିକଟରେ ପହଞ୍ଚିକି କହିଲେ, ପ୍ରଭୁ, ଏମିତି ବୃକ୍ଷଲତା ତ ମୁଁ କେଉଁଠି ବି ପାଇଲି ନାହିଁ। ଏଥିରୁ ବୃକ୍ଷଲତା ବା ଜଡ଼ିବୁଟିର ମହତ୍ତ୍ୱ ଜଣାପଡ଼େ। ଆମ ଭାରତରେ ବୃକ୍ଷଙ୍କୁ ଦେବତା ରୂପେ ପୂଜା କରାଯାଏ। ତେବେ ଋଗ୍ବେଦ ସମୟରୁ ଆରମ୍ଭ କରି ଆଲେକ୍ଜାଣ୍ଡରଙ୍କ ଭାରତ ଆକ୍ରମଣ ପର୍ଯ୍ୟନ୍ତ ଭାରତ ଆୟୁର୍ବେଦ ପୃଥିବୀରେ ସବୁଠାରୁ ଲୋକପ୍ରିୟ ଚିକିତ୍ସା ରୂପେ ସ୍ୱୀକୃତି ଲାଭ କରିଥିଲା। ମହର୍ଷି ଧନ୍ୱନ୍ତରୀ, ଆଚାର୍ଯ୍ୟ ଚରକ ଏବଂ ସୁଶ୍ରୁତ ଏହି ଚିକିତ୍ସା ପ୍ରଣାଳୀର ବିକାଶ କରିଥିଲେ। ସେମାନଙ୍କ ଦ୍ୱାରା ଲିଖିତ ଚରକ ସଂହିତା ଏବଂ ସୁଶ୍ରୁତ ସଂହିତା ଆରବୀୟ ଭାଷାରେ ମଧ୍ୟ ଅନୁବାଦ ହୋଇ ଆରବ, ରୋମ୍ ଏବଂ ସମଗ୍ର ୟୁରୋପରେ ପ୍ରସାର ଏବଂ ପ୍ରଶଂସା ଲାଭ କରିଥିଲା। ତାର କାରଣ, ସେସବୁ ସଂହିତାରେ କେବଳ ଭାରତୀୟ ବନଔଷଧିର ଦ୍ରବ୍ୟଗୁଣ ଲେଖା ନଥିଲା, ଭାରତ ବାହାରେ ଥିବା ବିଭିନ୍ନ ଦେଶ ମଧ୍ୟ ଭ୍ରମଣ କରି ସେ ଦେଶରେ ଜାତ ହୋଇଥିବା ବୃକ୍ଷ, ଲତା, ପତ୍ର, ଚେର, ଫୁଲ, ଫଳ, ଗୁଳ୍ମ ପ୍ରଭୃତିର ଔଷଧୀୟ ଗୁଣ ସେମାନେ ବର୍ଣ୍ଣନା କରିଥିଲେ। ପରବର୍ତ୍ତୀ ସମୟରେ ଭାରତ ବିଦେଶୀ କବଳରେ ରହିବା ଫଳରେ ଭାରତର ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ମଧ୍ୟ ଧୀରେ ଧୀରେ ବିଲୁପ୍ତ ଏବଂ ଅବହେଳିତ ହେଲା। ତେବେ ଶ୍ରୋତାବନ୍ଧୁ, ଏସବୁ ପୁଣି ଉଜ୍ଜୀବିତ ହୋଇପାରିବ ଆମ ଚେଷ୍ଟାରେ। ତାହେଲେ ଆସନ୍ତୁ ଏବେ ଶୁଣିନେବା ଆମ ପରବର୍ତ୍ତୀ ଶ୍ରୋତାଙ୍କ ଅନୁରୋଧର ଗୀତ। ଝାଡ଼ଖଣ୍ଡରୁ ଶିବା ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଓ ଦୀପାଲି ଗୋପ ଅନୁରୋଧ କରିଛନ୍ତି ମାଫିଆ ଚଳଚ୍ଚିତ୍ରର କୁମାର ଶାନୁ ଓ ଅଲକା ୟାଗ୍ନିକ କଣ୍ଠରେ ଏହି ଗୀତଟି।

ତେବେ ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ନିଜ ମନପସନ୍ଦର ଗୀତ ଶୁଣିପାରିବେ ଆମର କାର୍ଯ୍ୟକ୍ରମରେ। ସେଥିପାଇଁ ନିଜ ନାମ, ଠିକଣା ଓ ପ୍ରିୟ ଗୀତ ଲେଖି ଆମକୁ ଚିଠି, SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଏବଂ ନିଜର ପ୍ରିୟ ଗୀତ ଲେଖି ପଠାଇବା ପାଇଁ ଆମର ଠିକଣାଟି ଲେଖି ରଖନ୍ତୁ। ହିଲ୍ଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ୍ 752001। ତେବେ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ବା ପ୍ରିୟ ଗୀତ ଲେଖି ପଠାଇବା ପାଇଁ ଆମର ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମର ଫୋନ୍ ନମ୍ବରଟି ହେଉଛି 9437037892। 9437037892। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ରହୁଛି। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ହିଲ୍ଲୋଳ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ରୋଜିତା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ।

ଏମିତି ବା କ'ଣ ପାଇଁ ହୁଏ? ଅମଡ଼ା ବାଟରେ ଯେବେ ପାଦ ଚାଲୁଥାଏ, ଅଜଣା ଅଚିହ୍ନା ମୁହଁ ଚିହ୍ନା ହୋଇଯାଏ।

ସକାଳର ଫୁଲ ପରି ଜୀବନଟା ହସି ଉଠେ ଖୁସି ପରସରେ, କେବେ ସଙ୍ଗୀତର ପୂରବୀ ଧ୍ୟାନରେ ତ ପୁଣି କେବେ ହୃଦୟର ଉତ୍ତାଳ ସ୍ୱରେ।

ବାସ୍ନା ହିଁ ତ ଜୀବନରେ ହୃଦୟର କଞ୍ଚୁକୀ ଭାବନା, କେବେ ସିଏ ବାସ୍ତବତା, ପୁଣି କେବେ ବିଧି ବିଡ଼ମ୍ବନା।

ଆଖି ତଳ ଅସୁମାରି ସ୍ୱପ୍ନ, ହୃଦୟର ଅନାବିଳ ପ୍ରେମ, ମନ ତଳ ସୁନେଲି ଦିଗନ୍ତ, ସବୁକିଛି ଆଜିକାଲି କାହା ପାଇଁ ଏତେ ସମର୍ପିତ।

ଅଭିସାରୀ ରଜନୀର ଏକାନ୍ତ ପ୍ରହର, ଶ୍ରାବଣର ଶୀତୁଆ ଛିଟାର ପ୍ରଥମ ପରଶ, ଆଉ ବସନ୍ତର ସୁବାସିତ ବା ଆଜିକାଲି ସବୁଠାରେ ଦେଖାଯାଏ ଜଣଙ୍କର ମୁହଁ, ଆଉ ସେ ହେଉଛି

ଆଜିର କଥାଚିତ୍ର ଗୁଡ଼ିକ ଥିଲା ଚିହ୍ନା ଅଚିହ୍ନା, ଆରତୀ, ଭୁଲ କାହାର, ବାଗି, ବାଜିଘର, ବଜରଙ୍ଗୀ ଭାଇଜାନ, ଗୁପ୍ତ, ଜାନୱର, ଜ୍ୟାକପଟ୍ ଏବଂ ବେୱଫା। କଣ୍ଠଦାନ କରିଥିଲେ ଭୁବନେଶ୍ୱରୀ ମିଶ୍ର, ଆଶା ଭୋସଲେ, ତାନସେନ ସିଂ, ଅରମନ ମଲ୍ଲିକ, ଶ୍ରଦ୍ଧା କପୁର, କୁମାର ସାନୁ, ଅଲକା ୟାଗ୍ନିକ, ମିକା ସିଂ, ସାଧନା ସରଗମ, ଉଦିତ ନାରାୟଣ, ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ। ଆପଣମାନଙ୍କ ସାଥିରେ ମୁଁ ଅଭିମନ୍ୟୁ କାନୁନଗୋ।

0: ଯାଇଥିବା ଜଣାପଡ଼ିଛି। ସେହି ତିନି ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୋଲିସ ସେମାନଙ୍କୁ ପଚରା ଉଚରା ଜାରି ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ 7 ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଙ୍କଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
1: आज जो संकट है उसमें हमें विदेशी मुद्रा बचाने पर भी बहुत जोर देना होगा, क्योंकि दुनिया में पेट्रोल डीजल इतना ज्यादा महंगा हो गया है। तो हम सबका दायित्व है कि पेट्रोल डीजल की खरीद पर जो विदेशी मुद्रा खर्च होती है, हमें वो मुद्रा भी बचानी है। वैश्विक संकटों से जो चुनौती आई है, हमें उन चुनौतियों को परास्त करना होगा।
0: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଗୁଜରାଟର ଅଧିବାସୀ ହୋଇଥିବା ବେଳେ ଚାଳକ ଜଣକ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନର ପୋଖରାନଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ Hansa 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ, କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, ये संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିର୍ଜୀ ଗୋହିଲ୍ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ

0: ପୁନଃ ଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃ ସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃ ଜାଗରଣ ଘଟୁଛି। ବିକାଶ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି, ଏ ସମ୍ପର୍କରେ ଏକ ରିପୋର୍ଟ।
2: 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ, ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
3: ମଇ ମାସ 11 ତାରିଖ 2026 ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଯୋଗ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ, ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18ଟି ଅଭିଯୋଗର ଶୁଣାଣି କରିବା ସହ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ NCERT କାର୍ଯ୍ୟକ୍ରମର 1281।

ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହଲଚଲ ଶୁଣିପାରିବେ 7:30। ଆଜି ଏଥିରେ ଶୁଣିବେ କୃଷିଜୀବୀ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ କୃଷକ ଉତ୍ପାଦକ ସଂଗଠନର ଭୂମିକା ସମ୍ପର୍କରେ। ଆଲୋଚକ ରହିଛନ୍ତି ଡକ୍ଟର ସର୍ବାଣୀ ଦାସ, ସହକାରୀ ପ୍ରାଧ୍ୟାପିକା OUET ଭୁବନେଶ୍ୱର। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ 8:00।

8:45ରେ ରହିଛି ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00ରେ ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। 10:30ରେ ଶୁଣିପାରିବେ ଶ୍ରୀ ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ପାଣିପାଗ ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଇ ନାହିଁ। ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।

ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ। ବର୍ତ୍ତମାନ ଶୁଣନ୍ତୁ ଶୈଳଭାମା ମହାପାତ୍ରଙ୍କ କଣ୍ଠରେ ବାଞ୍ଛାନିଧି ମହାନ୍ତିଙ୍କ ଗୀତ ରଚନାରୁ ଏହି ଦେଶାତ୍ମବୋଧକ ସଙ୍ଗୀତଟିକୁ।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
1: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
2: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ର ଗୀତ। ବିଜୟ ମଲ୍ଲଙ୍କ ଗୀତ ରଚନାରୁ କରୁଣାକରଙ୍କ କଣ୍ଠରେ ଶୁଣନ୍ତୁ ଏହି ଓଡ଼ିଆ ଆଲବମ୍ ଗୀତଟିକୁ।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ରକ୍ତଦାନ ମହାପୁଣ୍ୟ, ପୁଣି ରକ୍ତଦାତାଙ୍କୁ ଆମେ ଜୀବନଦାତା ବୋଲି କହୁ। ଏହି ରକ୍ତଦାନ ପରି ମହତ ଦାନକୁ ଏବେର ଯୁବପିଢ଼ି ଆଗେଇ ନେଉଛନ୍ତି। କେହି ବି ରକ୍ତ ଅଭାବରୁ ଯେପରି ଆଖି ନ ବୁଜନ୍ତି ସେହି ସଂକଳ୍ପ ନେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ସ୍ୱେଚ୍ଛାକୃତ ଭାବେ ରକ୍ତ ସଂଗ୍ରହ କରାଯାଉଛି। ଲୋକମାନଙ୍କୁ ରକ୍ତର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଉଛି। ଏ ଦିଗରେ ଯୁବବର୍ଗ ନେତୃତ୍ୱ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ରକ୍ତଦାନ ମହତ ଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଶୁଭେନ୍ଦୁ ମେହେର।
3: ରକ୍ତଦାନ ମହତ ଦାନ ହେଉ ଆଜିର ଯୁବବର୍ଗଙ୍କୁ ଆହ୍ୱାନ। କି ସୁନ୍ଦର, ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅତି ଅନନ୍ତ ଅପାର। ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ, ନଈ ନାଳ ନିର୍ଝରିଣୀର କୁଳୁକୁଳୁ ନାଦ ଏ ସୃଷ୍ଟିର ଆନନ୍ଦମୟ ଉପାଦାନ। ଏତେ ସୁନ୍ଦର ଉପାଦାନ ସବୁକୁ ଖଞ୍ଜି ଭଗବାନ ସୁନ୍ଦର ସୃଷ୍ଟିଟିଏ ତିଆରି କରିଛନ୍ତି। ସେଇ ମଧୁମୟ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ମଣିଷକୁ ସବୁଠୁ ଅଧିକ ସୁନ୍ଦର ଓ ବୁଦ୍ଧିମାନ କରି ଗଢ଼ି ତୋଳିଛନ୍ତି। ତେଣୁ ତ ସ୍ୱଭାବ କବି ଗଙ୍ଗାଧର ମେହେର ଗାଇ ଉଠିଛନ୍ତି, ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ।

ଆତ୍ମଗାନ କରିବ ଏବଂ ଏଥିନିମନ୍ତେ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଇବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ଦେଇଥିବା ସାତସୂତ୍ରୀ ଆହ୍ୱାନକୁ ଦେଶବାସୀ ପାଳନ କରିବାକୁ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ସିଂହ କହିଛନ୍ତି, ଏହି ଦିବସ 1998 ମସିହାରେ ହୋଇଥିବା ପୋଖରାନ୍ ପରୀକ୍ଷଣର ସଫଳତାକୁ ସ୍କରଣ କରାଉଛି। ଗତ ଦଶନ୍ଧିରେ ଭାରତର ପ୍ରତିରକ୍ଷା ଉତ୍ପାଦନ 174 ଗୁଣ ବୃଦ୍ଧି ପାଇ 1.54 ଲକ୍ଷ କୋଟି ଟଙ୍କାରେ ପହଞ୍ଚପାରିଛି। ସେହିପରି ଏକ ଦଶନ୍ଧିରେ ପ୍ରତିରକ୍ଷା ରପ୍ତାନୀ ପରିମାଣ 34 ଗୁଣ ବୃଦ୍ଧି ପାଇଛି। ଡକ୍ଟର ସିଂହ ଘରୋଇ ରାଷ୍ଟ୍ରାୟତ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଦେଶରେ ମାତ୍ର 350 ଷ୍ଟାର୍ଟଅପ୍ ରହିଥିଲା। ସମ୍ପ୍ରତି ଦେଶରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ବିଶ୍ୱର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ଭାରତ ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଡକ୍ଟର ସିଂହ କହିଛନ୍ତି। ଏନ୍ଡିଏର ବରିଷ୍ଠ ନେତା ଏନ୍ ରଙ୍ଗାସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉପରାଜ୍ୟପାଳ କେ କୈଳାସନାଥନ୍ ଆସନ୍ତା ବୁଧବାର ଦିନ ଲୋକନିବାସଠାରେ ଶ୍ରୀ ରଙ୍ଗାସ୍ୱାମୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତି ନବୀନ, ପୁଡୁଚେରୀ ବିଜେପି ଦାୟିତ୍ୱରେ ଥିବା ନିର୍ମଳ କୁମାର ସୁରନ୍ ଏବଂ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ୍ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆସନ୍ତା 45 ଦିନ ମଧ୍ୟରେ ରାଜ୍ୟ ସୀମାନ୍ତରେ ବାଡ଼ ତିଆରି ପାଇଁ ସୀମା ସୁରକ୍ଷା ବାହିନୀକୁ ଜମି ହସ୍ତାନ୍ତର କରାଯିବ। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଗଠିତ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଶ୍ରୀ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସରକାରୀ ଭାବେ ଆୟୁଷ୍ମାନ ଭାରତ ଯୋଜନାକୁ ସାମିଲ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ହାତକୁ ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ନିର୍ବାଚନ ପ୍ରଚାର ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍କୁଲ ଚାକିରି ଆବେଦନ କରିବାର ବୟସ ସୀମା 5 ବର୍ଷ କୋହଳ ସମ୍ପର୍କରେ ଦେଇଥିବା ପ୍ରତିଶ୍ରତି ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍ରେ ମଧ୍ୟ ଆଇଏଏସ୍, ଆଇପିଏସ୍ ଏବଂ ରାଜ୍ୟ ପୁଲିସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି 2025 ଜୁନ୍ ଜନଗଣନା ସର୍କୁଲାରକୁ ପୂର୍ବ ସରକାର କାର୍ଯ୍ୟକାରୀ କରିନଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ନିକଟରେ 60 ଦିନ ପାଇଁ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଏବଂ 45 ଦିନ ଲାଗି ଏଲ୍ପିଜି ମହଜୁଦ ରହିଥିବା କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଶ୍ଚିମ ଏସିଆ ପରିସ୍ଥିତି ସଂକ୍ରାନ୍ତ 5ମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା, ଇସ୍ରାଏଲ୍, ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀକାରୀ ରାଷ୍ଟ୍ର। ଭାରତ 150 ଦେଶକୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀ କରି ଘରୋଇ ଚାହିଦା ପୂର୍ଣ୍ଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସାଧାରଣଙ୍କୁ ଦେଇଥିବା ଆହ୍ୱାନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ସରକାର ଉପଭୋକ୍ତାମାନଙ୍କୁ ତୈଳ ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତ 3 ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବା ବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି, ବ୍ୟାଘ୍ର ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ

0: ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବାରିପଦାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ
3: ଆମେ ମୟୂରଭଞ୍ଜ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ବନେଇବା ପାଇଁ ଚାହୁଁଛୁ। ତେଣୁ ଏଠି 4 ୟୁଏଲ୍ବି ଥିଲା, ଏବେ ଆହୁରି ଆମେ 6 ନୂଆ ୟୁଏଲ୍ବି ତିଆରି କରିଛୁ। ତେଣୁ ନୂଆ ୟୁଏଲ୍ବି ର କାର୍ଯ୍ୟକ୍ରମ ଆରମ୍ଭ କରିବା, ନୂଆ କାମ ଆରମ୍ଭ କରିବା, ସେଗୁଡାକୁ ଆମେ ଡ୍ରେନେଜ୍ ପାଇଁ ଆଉ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏବଂ ରୋଡ୍ ପାଇଁ ମଧ୍ୟ ପଇସା ଦିଆହେଇଛି, ଏବଂ ଅଫିସ ଯୋଉଠି ଜାଗା ମିଳିଛି ସେଠି ଅଫିସ ବିଲ୍ଡିଂ ପାଇଁ ମଧ୍ୟ ଆମେ ପଇସା ଦେଇଛୁ। ତେଣୁ ନୂଆ ୟୁଏଲ୍ବି କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ତାଙ୍କ ସହିତ ଆଲୋଚନା କରାଗଲା, ଏବଂ ଯୋଉ ୟୁଏଲ୍ବି ଆମର ପୁରୁଣା ଅଛି ତାକୁ ଆମେ ଏଥର ସବୁଠୁ ଅଧିକ ବଜେଟ୍ରେ ପଇସା ଦିଆହେଇଛି। ମୋର ଡିପାର୍ଟମେଣ୍ଟକୁ କରିବା ସହିତ ସହିତ ତଳ ସ୍ତରକୁ ମଧ୍ୟ ଯାଇକି ମୁଁ ୟୁଏଲ୍ବି ସ୍ତରରେ ମଧ୍ୟ ରିଭ୍ୟୁ କରୁଛି। ଏବେ ଯାଇଥିଲି ସୋନପୁର, ଯାଇଥିଲି ସେଠି ରିଭ୍ୟୁ କଲି, ଅନୁଗୁଳ ଜିଲ୍ଲାରେ କଲି, ସେଇଭଳିଆ ଆଜି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଯୋଉ 4 ପୁରୁଣା ୟୁଏଲ୍ବି ଏବଂ 6 ନୂଆ ୟୁଏଲ୍ବି ର ମଧ୍ୟ ରିଭ୍ୟୁ କଲୁ, ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବ। ଯିଏ ଭୁଲ କରିବ, ଯାହାକୁ ଆମେ ରିଭ୍ୟୁରେ ଧରିବୁ, ତାକୁ ତା ଉପରେ ଆକ୍ସନ୍ ନିଆଯିବ। ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟଟା ତ୍ୱରାନ୍ୱିତ ଗତିରେ ହଉ, ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଇଟାକୁ ସୁରେଶ ସିଟି ବନେଇବୁ କରିବୁ, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ଅନ୍ତର୍ଭୁକ୍ତ କରିବୁ। ତେଣୁ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
2: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ 3 ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ସମ୍ପର୍କରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
4: ଆକ୍ଚୁଆଲି ଆମର ଆଜି ମହାରାଜ ଶ୍ରୀରାମଚନ୍ଦ୍ର ବଞ୍ଜଦେଓ ୟୁନିଭର୍ସିଟିର ଆଜି UG ପରୀକ୍ଷା ରେଜଲ୍ଟ ବାହାରିଲା। ତା ଦେହରେ ଆମର ଆକ୍ଚୁଆଲି ଆର୍ଟ୍ସ ସାଇନ୍ସ କମର୍ସ 3 ଫାକଲ୍ଟି ଯୋଉ ଅଛି, ଆର୍ଟ୍ସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ୍ 81.59% ରେଜଲ୍ଟ ହେଇଛି। ଆର ବର୍ଷ ଅପେକ୍ଷା ଆର ବର୍ଷ ଆକ୍ଚୁଆଲି 81.29% ହେଇଥିଲା, ଏ ବର୍ଷ ତାଠାରୁ ଟିକେ ଅଧିକ ଭଲ ହେଉଛି, ଏବଂ ଆର ବର୍ଷ ଆଉ ଚିନ୍ତା କରିବୁ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ।
2: ସାନ୍ତାଳୀ ଭାଷାର ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। କୁଳିଅଣା ବ୍ଲକର ସୁଖୁଆପଡ଼ାରେ ଆୟୋଜିତ ଉତ୍ସବରେ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳରେ ପାଲବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମାରକୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସ୍ତା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାନ୍ତାଳୀ ଭାଷାର ସୁରକ୍ଷା ଓ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବାରିପଦା ସରସ୍ୱତୀ ଶିଶୁ

0: ମନ୍ଦିର ଛାତ୍ର ପାର୍ଥ ସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ନମ୍ବରରୁ 588 ନମ୍ବର ରଖି ରାଜ୍ୟରେ ଟପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥ ସାରଥୀଙ୍କ ବାପା ଗଣେଶ ମହାନ୍ତ ଜଣେ ପାଇପ୍ ମିସ୍ତ୍ରୀ ଓ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥ ସାରଥୀଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଉପନଗରପାଳ ସୀମା ଦାସ ଛାତ୍ର ପାର୍ଥ ସାରଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ମାଲି ସାଂସ୍କୃତିକ ସଂଘ ଏବଂ କଡ଼ମୀ ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥ ସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାରିପଦାର ଶହୀଦ ସ୍ମୃତି ଭବନଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଓ ଝଡ଼ ତୋଫାନ ସମୟରେ ବିଦ୍ୟୁତ୍ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କହିଥିଲେ। ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଉ, ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ବିଦ୍ୟୁତ୍ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
2: କମ ସୁଧରେ ଲୋନ ଦରକାର ତାବି ଆପ୍ରେ ବାହା
3: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
4: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନାରେ ଅଛନ୍ତି ସୋନାଲି ପଢିଆରୀ ଏବଂ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଆମର ଖାଦ୍ୟ ପ୍ରସ୍ତୁତ କରିକି କେମିତି ବିକ୍ରି ବଟା କରିକି ଆଗକୁ ଯାଇପାରିବା, ଯେମିତି ଧୂପକାଠି ବେପାର ହେଲା ସେମିତି ଆମକୁ ବିଭିନ୍ନ ପ୍ରକାର ତାଲିମ ସବୁ ଦିଆହେଲା, ଆମେ ବହୁତ କିଛି ଜିନିଷ ଜାଣିଲୁ, ଆଉ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆମେ କିଭଳି ଭାବରେ ଆଗକୁ ଯାଇପାରିବୁ ସେଇ ଉପରେ ମଧ୍ୟ ଆମକୁ ବହୁତ କିଛି ଶିକ୍ଷା ଦେଲେ ପରା
1: ଭଲ ହେଲା। ଯେମିତି ତୁ ମା ସବୁ ଶିଖିଲୁ ସେମିତି ଆମର ସବୁ ଭଉଣୀ ମାନେ ଏଇସବୁ ଯଦି ଶିଖିପାରନ୍ତେ ତାହେଲେ ନିଜେ ତ ଆତ୍ମନିର୍ଭର ହେଇପାରିବେ, ଅନ୍ୟ ଭଉଣୀ ମାନଙ୍କୁ ମଧ୍ୟ ସେମାନେ ପ୍ରେରଣା ଦେଇପାରିବେ।
0: ଆଉ ଗୋଟିଏ କଥା ଜଗାନା, ଆମର ଯୋଉ ଛୋଟ ଛୋଟ ଝିଅ ମାନଙ୍କୁ ବାପା ମା ମାନେ ଭାବି ଦଉଛନ୍ତି ଯେ ଆମ ଉପରେ ବୋଝ, ଏ ଦେଖୁନ ବେଟି ବଚାଓ ବେଟି ପଢାଓ, ମାନେ କଣ କହିଲ ଜଗାନା, ଝିଅଙ୍କୁ ବଞ୍ଚେଇବା, ଝିଅଙ୍କୁ କିଭଳି ଭାବରେ ପାଠ ପଢେଇକି ଆଗକୁ ନବା ସେ ଦାୟିତ୍ୱ କାହାର?
1: ଆମ ସମସ୍ତଙ୍କର, ସମାଜର, ବାପା ମାଙ୍କର, ଆଉ ବିଶେଷ ଭାବରେ ଆମର ଝିଅମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଦେଖାଇ ପାରୁଛନ୍ତି। ଯୋଉଠି ସେ ପଢୁଛନ୍ତି ଭଲ ନମ୍ବର ମଧ୍ୟ ସେ ପରୀକ୍ଷାରେ ରଖୁଛନ୍ତି, ବୈଜ୍ଞାନିକ ହେଉଛନ୍ତି, ଡାକ୍ତର ହେଉଛନ୍ତି, କିଏ ମହାକାଶକୁ ଗଲେଣି, ଆଉ ବିଭିନ୍ନ ସ୍ଥାନରେ ସେମାନେ ଅବସ୍ଥାପିତ ହେଇ ଆମର ଗୌରବ ସେମାନେ ବଢେଇ ପାରୁଛନ୍ତି।
0: ଠିକ କଥା ଜଗାନା, ଏଇ ଉପରେ ମଧ୍ୟ ଆଜି ତାଲିମରେ ଆମକୁ କହିଲେ ଯୋଉମାନଙ୍କର ଛୋଟ ଛୋଟ ଝିଅମାନେ ଅଛନ୍ତି ତାଙ୍କ ମାନଙ୍କୁ ପାଠ ପଢାନ୍ତୁ, ମଣିଷ କରନ୍ତୁ, ସେଇମାନେ ହିଁ ଦିନେ ତମର ନାଁ ରଖିବେ ଆଉ ସମାଜକୁ ମଧ୍ୟ ଆଗକୁ ନେଇପାରିବେ। ଆଉ ଜଗାନା, ଆମେ ଏଥର ଶିଖିଲୁ ଯେ ଆମର ପ୍ରତ୍ୟେକଟି ଝିଅମାନଙ୍କୁ ତାଲିମ ଦେଇକି ପ୍ରତ୍ୟେକଟି କ୍ଷେତ୍ରରେ, କିଏ ଭଲ ପାଠ ପଢୁ, କିଏ ସଂସ୍କୃତି କ୍ଷେତ୍ରରେ ଯାଉ, ଏଇ ଯୋଉ ତମେ କହିଲ ଯେ କିଏ ବୈଜ୍ଞାନିକ ହେଲାଣି, କିଏ ଡାକ୍ତରାଣୀ ହେଲାଣି, କି ଇଞ୍ଜିନିୟର ହେଲାଣି, ସମସ୍ତଙ୍କୁ ଆମେ ସବୁ ଦିଗରେ ଛାଡିପାରିବା, ଝିଅମାନଙ୍କୁ ସୁରକ୍ଷିତ ରଖିପାରିବା ଏବଂ ଝିଅମାନେ ମଧ୍ୟ କିଭଳି ଭାବରେ ଆଗକୁ ଯାଇପାରିବେ ସେମାନଙ୍କୁ ମଧ୍ୟ ସହଯୋଗ କରିବା, କି ନାହିଁ ଜଗାନା?
1: ନିଶ୍ଚିତ ଭାବରେ
0: ହଁ। ତେବେ ଏସବୁ ଭିତରେ ଜଗାନା, ଇଏ ଖରାର ପ୍ରକୋପ ଯୋଉଭଳି ଭାବରେ ହଉଛି, ଆମ ସମସ୍ତଙ୍କୁ ସଚେତନ ରହିବା ନିହାତି ଦରକାର କି ନାହିଁ?
1: ନିଶ୍ଚିତ ଭାବରେ ଖରା ପାଇଁ ଆମେ ସଚେତନ ରହିବା।
0: ହଁ ଠିକ କଥା କହିଲ ଜଗାନା, ଏଥିପ୍ରତି ଆମର ପ୍ରତ୍ୟେକଟି ଭାଇ ଭଉଣୀ ମାନେ ନିଜର ଛତା ଜୋତା ସାଙ୍ଗରେ, ତାପରେ ବାହାରକୁ ଯେତେବେଳେ ଯାଉଛନ୍ତି ପାଣି ନେଇକି ଯାଆନ୍ତୁ, ଜଳୀୟ ଅଂଶ ଥିବା ଖାଦ୍ୟ କାକୁଡି ତରଭୁଜ ଏସବୁ ଖାଆନ୍ତୁ, ସର୍ବତ ପିଅନ୍ତୁ, ନିଜକୁ ସୁସ୍ଥ ରଖନ୍ତୁ। ଇଏ ହେଇଟି ଜଗାନା, ଏମିତି ଗପୁଥିଲେ ଗପୁଥିବା ନା ଭଜନ ଟିକେ ଶୁଣି ନବା?
1: ଭଜନ ଶୁଣିବା ମା।
0: ହଁ ଆଉ ଡେରି କରିବାନି, ଚାଲ ଧସି ଧସି ଭଜନ ଟିକେ ଶୁଣି ନବା।

0: ବୁଝିଲୁ ମା?
1: ହଁ ଜଗନ୍ନା।
0: ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ଆଲୋଚନାକୁ।
1: ହଁ, ହେଲେ ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଜଗନ୍ନା, କୃଷିଜୀବୀ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ କୃଷକ ଉତ୍ପାଦକ ସଂଗଠନର ଭୂମିକା। ଏଇ ଯୋଉ କିଛି ସମୟ ତଳେ ଆଲୋଚନା କରୁଥିଲି ବା ଆମ ଭଉଣୀମାନେ କିଭଳି ଭାବରେ ଆଗକୁ ଯାଇପାରିବେ, ସେଇ ଉପରେ ପରା ଆଜି ଆଲୋଚନାଟିଏ ରହିଛି।
0: ତାହେଲେ ଭଲ ହେଲା, ଆମେ ଶୁଣିବା।
1: ହଁ, ମୁଁ ଆଲୋଚନା କରୁଛି ମହାଶୟଙ୍କ ସହିତ, ତେମେ ଟିକେ ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଶୁଣନ୍ତୁ।
0: ଶୁଣିବା।
1: ହଉ ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି କୃଷିଜୀବୀ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ କୃଷକ ଉତ୍ପାଦକ ସଂଗଠନର ଭୂମିକା। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ସର୍ବାଣୀ ଦାସ, ଯୁଗ୍ମ ସମ୍ପ୍ରସାରଣ ନିର୍ଦ୍ଦେଶକ ୟୁଏଟି ଭୁବନେଶ୍ୱର। ତେବେ ଚାଲନ୍ତୁ ମ୍ୟାଡାମଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡାମ ନମସ୍କାର।
2: ନମସ୍କାର,
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ମ୍ୟାଡାମ, ଆଜି ଆମର ଯାହା ବିଷୟବସ୍ତୁଟି ରହିଛି ଯେ କୃଷିଜୀବୀ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ କୃଷକ ଉତ୍ପାଦକ ସଂଗଠନର ଭୂମିକା, ତେବେ ବର୍ତ୍ତମାନ ସମୟରେ ତ ମହିଳାମାନେ ଆମର ବହୁତ ଆଗକୁ ଗଲେଣି ଚାଷ କାର୍ଯ୍ୟରେ, ତେବେ ସେମାନଙ୍କର ଉନ୍ନତି ପାଇଁ ଆମେ ସଦାସର୍ବଦା ଚେଷ୍ଟା କରିବା ଦରକାର ଯେ ସେମାନେ କିଭଳି ଭାବରେ ଆଗକୁ ଆସିପାରିବେ। ତେବେ ମ୍ୟାଡାମ, ଏଇଠି ମୋର ପ୍ରଶ୍ନ ରହିବ ଯେ କୃଷକ ଉତ୍ପାଦକ ସଂଗଠନ ଏଇଟା କହିଲେ ଆମେ କଣ ବୁଝିବା, ଏହାର ଆବଶ୍ୟକ କେତେ ଅଧିକ ରହିଛି, ଆଉ ଖାସ କରିକି ମହିଳାମାନଙ୍କ ପାଇଁ ଏହାର ଉପଯୋଗ କଣ ରହିଛି ସେ ବିଷୟରେ କୁହନ୍ତୁ।
2: ଆଜ୍ଞା ମ୍ୟାଡାମ, ଆପଣ ଯେମିତି କହିଲେ ମହିଳାମାନେ ବହୁତ ଆଗକୁ ଗଲେଣି ଚାଷ କାର୍ଯ୍ୟରେ, ଯୋଉ କୃଷକ ଉତ୍ପାଦକ ସଂଗଠନ କଥା କହୁଛେ, ଆମ ରାଜ୍ୟରେ ଯୋଉ ଚାଷୀ ଭାଇମାନେ ଅଛନ୍ତି ସେମାନେ ଆମେ ଜାଣିଛେ ସେମାନେ ମୁଖ୍ୟତଃ କ୍ଷୁଦ୍ର ଆଉ ନାମମାତ୍ର ଚାଷୀ, ଯୋଉଦ୍ୱାରା କି ତାଙ୍କର ସମସ୍ୟା ହେଇଥାଏ କି ସେମାନେ ବଜାରରେ ବିକ୍ରି ବଟା ଠିକ୍ ସେ ମୂଲଚାଲ

0: କରିପାରିନଥାନ୍ତି କିମ୍ବା କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଠିକ୍ସେ ପାଇପାରିନଥାନ୍ତି। ସେହିସବୁ ସମସ୍ୟା ହେବା ଦ୍ୱାରା ସେମାନେ ବ୍ୟବସାୟ କଲାବେଳେ ଅସାଧୁ ବ୍ୟବସାୟୀଙ୍କ ଶିକାର ହୋଇଥାନ୍ତି, ଉଚିତ ମୂଲ୍ୟ ପାଇପାରିନଥାନ୍ତି, ଶୋଷିତ ମଧ୍ୟ ହୋଇଥାନ୍ତି। ଏହିସବୁ ସ୍ଥିତିରେ ସୁଧାର ଆଣିବା ପାଇଁ ଏଇ ଯେଉଁ କୃଷକ ଉତ୍ପାଦକ ସଂଗଠନ ଆମେ କହିଲେ ତାର ସୃଷ୍ଟି ହୋଇଛି। ଯେଉଁ କୃଷି କାର୍ଯ୍ୟକୁ ଆମେ କିନ୍ତୁ ଗୋଟେ ବ୍ୟବସାୟିକ ଭିତ୍ତିରେ ନେବା, ଲାଭଜନକ କରିପାରିବା, ଆଉ ଉତ୍ପାଦିତ ସାମଗ୍ରୀ ଅଛି ତାକୁ ସୁଚାରୁ ରୂପେ ବିକ୍ରି ବଟା କରିପାରିବା, ସେଇଟା ହେଉଛି ମୂଳ ଲକ୍ଷ୍ୟ ଆମ ଏଇ କୃଷକ ଉତ୍ପାଦକ ସଂଗଠନ, ଯାହାକୁ ଆମେ ଏପିଓ କହୁଛୁ। ଏପିଓ କହିଲେ ମଧ୍ୟ ବହୁତ ଜଣ ବୁଝିପାରନ୍ତି।
1: ଆଜ୍ଞା, ତେବେ ମ୍ୟାଡାମ୍, କୃଷକ ଉତ୍ପାଦକ ସଂଗଠନରେ ଖାସ କରିକି କେଉଁମାନେ ସଦସ୍ୟ ହୋଇପାରିବେ?
0: ଆଜ୍ଞା, ଠିକ୍ ପ୍ରଶ୍ନଟେ ପଚାରିଛନ୍ତି। ଆମେ ଯେତେବେଳେ କୃଷକ ଉତ୍ପାଦକ ସଂଗଠନ କଥା କହୁ, ସେଇଠି ଯେକୌଣସି ଚାଷୀ ହୁଅନ୍ତୁ, କାରିଗର ହୁଅନ୍ତୁ, କିମ୍ବା ଯୋଉ ଆବଶ୍ୟକ ଯୋଉ ବନଜାତ ଦ୍ରବ୍ୟ ବିକ୍ରି କରନ୍ତି, ମୋଟାମୋଟି ଭାବରେ ଆମେ କହିବା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଯେଉଁମାନେ ପ୍ରାଥମିକ ଉତ୍ପାଦନକାରୀ ସେଇମାନେ ଏ ସଂଗଠନର ସଦସ୍ୟ ହୋଇପାରିବେ। 10 ଜଣ ଉତ୍ପାଦକଙ୍କୁ ନେଇକି ଏ ସଂଗଠନ ଆରମ୍ଭ ହୋଇଥାଏ, ଆଉ ସଂଗଠନର କୌଣସି ସର୍ବାଧିକ ସଦସ୍ୟ ସୀମା ନାହିଁ, ଯେତେ ବି ଅଧିକା ହେଇପାରିବେ ମେମ୍ବର।
1: ଆଚ୍ଛା ମ୍ୟାଡାମ୍, ଯୋଉ ମେମ୍ବର କଥା ଆପଣ କହିଲେ ବା ସଦସ୍ୟ କଥା କହିଲେ, ଏମାନଙ୍କୁ ଅଧିକ କଣ ସବୁ ସୁବିଧା ସୁଯୋଗ ରହିଛି ଏମାନଙ୍କ ପାଇଁ?
0: ସାଧାରଣ ଚାଷୀଟେ ଚାଷବାସ କରିବା, ଏଇ କୃଷକ ଉତ୍ପାଦକ ସଂଗଠନର ଗୋଟେ ସଦସ୍ୟ ହବା, ସେଇ ଭିତରେ ନିଶ୍ଚିତ ଭାବରେ ଅନେକ ସୁବିଧା ସୁଯୋଗ ରହିଛି, ଯୋଉଥିପାଇଁ କି ସେମାନେ ଏଥିରେ ସଦସ୍ୟ ହେଉଛନ୍ତି, ହବା ଉଚିତ ମଧ୍ୟ। ସେଇଥିରୁ ଯେତେ ପ୍ରକାର ସେବା ଅଛି, ସେ ସେବାରୁ ପ୍ରଥମେ ମୁଁ କହିବି ଯେ ସେମାନେ ଆର୍ଥିକ ସହାୟତା ପାଇଥାନ୍ତି। ଆର୍ଥିକ ସହାୟତା କେମିତି ପାଇଥାନ୍ତି? ଏଇ ଏପିଓ ମାଧ୍ୟମରେ ସେମାନେ ଫସଲ ଋଣ ପାଇଥାନ୍ତି, ଟ୍ରାକ୍ଟର ପମ୍ପ ସେଟ୍ ଏଇସବୁ ଜିନିଷ କିଣିବା ପାଇଁ, କିମ୍ବା ପାଇପ୍ ହେରିକା ବିଛେଇବା ପାଇଁ, ଏଇସବୁ ଜିନିଷ ପାଇଁ ଯାହା ଆବଶ୍ୟକ ଋଣ ସେ ଏପିଓ ମାଧ୍ୟମରେ ସେମାନେ ସହଜ ଭାବରେ ପାଇପାରିଥାନ୍ତି। ଇଏ ଗଲା ଆର୍ଥିକ ସେବା। ସେମିତି ବିଭିନ୍ନ ପ୍ରକାର ଉତ୍ପାଦକ ସାମଗ୍ରୀ ଯୋଉ ଦରକାର ଆମର କୃଷି କ୍ଷେତ୍ରରେ, ସେ ବିହନ ହଉ, ସାର ହଉ, କୀଟନାଶକ ହଉ, କିମ୍ବା କୃଷି ଯନ୍ତ୍ରପାତି ହଉ, ଏଇସବୁ ଜିନିଷକୁ ସେମାନେ ଉଚିତ ମୂଲ୍ୟରେ ପାଇପାରିଥାନ୍ତି। କାହିଁକି ଉଚିତ ମୂଲ୍ୟରେ ପାଇପାରିଥାନ୍ତି? କାରଣ ଏପିଓ ଗୋଟେ ସଂଗଠନ ହିସାବରେ ତାକୁ ବିପୁଳ ପରିମାଣରେ କମ୍ ମୂଲ୍ୟରେ କିଣିଥାଏ, ଆଉ ସେ କମ୍ ମୂଲ୍ୟରେ ଯୋଗାଇ ଦେଇଥାଏ, ତେଣୁ ସେଇଥିରେ ମଧ୍ୟ ସେମାନେ ସେ ସେବା ପାଇପାରିଥାନ୍ତି। ତା ଛଡ଼ା ଯାହା ସେମାନେ ଚାଷବାସ କରନ୍ତି, ସେ ଯେଉଁ ଦ୍ରବ୍ୟ ଗୁଡ଼ିକ ତାକୁ ମଧ୍ୟ ସଂଗ୍ରହ କରେ ଏପିଓ, ତ ସଂଗଠନ ସ୍ତରରେ ସଂଗ୍ରହ କରିକି ତା ଦେହରେ କିଛି ମୂଲ୍ୟ ସଂଯୋଗ କରିବା, କିମ୍ବା ଭଲରେ ପ୍ୟାକ୍ କରିବା, ଏଇସବୁ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଇଥାଏ।
1: ଆଚ୍ଛା,
0: ତା ଛଡ଼ା ଏଇ ଯୋଉ କରିସାରିଲା ପରେ ତାକୁ ବିକ୍ରି ବଟା କରିବା ଏକ ବିଶେଷ ଅଂଶ, ତେଣୁ ସେଇ ବିପଣନ ସେବା ମଧ୍ୟ ତାଙ୍କୁ ଯୋଗାଇ ଦେଇଥାଏ। କେମିତି ବଡ଼ ବଡ଼ ବ୍ୟବସାୟୀ ହୁଅନ୍ତୁ କିମ୍ବା କମ୍ପାନୀମାନେ ହୁଅନ୍ତୁ, ତାଙ୍କ ସହିତ ସଂଯୋଗ କରିକିରି ଯୋଉ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ କେମିତି ଭଲ ଉଚିତ ମୂଲ୍ୟରେ ବିକ୍ରି କରିବାରେ ସାହାଯ୍ୟ କରିଥାନ୍ତି। ଆବଶ୍ୟକ ଯେତେବେଳେ ହୁଏ ସେମାନେ ବିଦେଶକୁ ରପ୍ତାନୀ ମଧ୍ୟ କରନ୍ତି। ଇଏ ତ ଗଲା ଯାହା ସେବା। ତା ଛଡ଼ା କୌଣସି କୃଷି ଆନୁଷଙ୍ଗିକ କୃଷି କରିବା ପାଇଁ ନିଶ୍ଚିତ ଭାବରେ ବୈଷୟିକ ଜ୍ଞାନ ଦରକାର ହୋଇଥାଏ। ସେଇ ଯୋଉ ବୈଷୟିକ ଜ୍ଞାନ ପାଇଁ କୋଉଠି ତାଲିମ ଆୟୋଜନ କରିବା, ଯେମିତି ସେମାନେ ଉଚିତ ଜ୍ଞାନ କୌଶଳ ପାଇପାରିବେ, ଏହିସବୁ ବ୍ୟବସ୍ଥାର ମଧ୍ୟ କି ବଜାର ସମ୍ବନ୍ଧୀୟ ତଥ୍ୟ, ଯେମିତି ଆଜିର ମୂଲ୍ୟ କେତେ ରହିଲା କୌଣସି ଦ୍ରବ୍ୟର, ଏହି ତଥ୍ୟ ମଧ୍ୟ ଏପିଓ ସଂଗଠନ ହିସାବରେ ଏହାର ସଦସ୍ୟମାନଙ୍କୁ ଯୋଗାଇ ଦେଇଥାଏ। ତା ଛଡ଼ା କେତେ କ୍ଷେତ୍ରରେ ବୀମା ସେବା ମଧ୍ୟ ଯୋଗାଇଥାଏ, ଯେମିତି ଫସଲ ବୀମା ଆପଣମାନେ ଜାଣିଥିବେ, ଫସଲ ବୀମାଟା ଜଣେ ଚାଷୀ ନିଜେ ଯାଇକି କରୁଛି, ବହୁତ ପ୍ରକାର କାଗଜପତ୍ର କାର୍ଯ୍ୟକ୍ରମ ଏସବୁ ତା ଦେହରେ ରହିଛି, କିନ୍ତୁ ଯେତେବେଳେ ସଂଗଠନ ମାଧ୍ୟମରେ ସେମାନେ କରୁଛନ୍ତି, ସହଜରେ ସେମାନେ ସେ ବୀମା ସେବା ପାଇପାରୁଛନ୍ତି। ତା ଛଡ଼ା ଏ ଯୋଉ ଏପିଓର ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ପରସ୍ପର ସହିତ ସଂଯୋଗ କରିବା, ଉତ୍ପାଦକକୁ ବ୍ୟବସାୟୀ ସାଙ୍ଗରେ, ବ୍ୟବସାୟୀଙ୍କୁ ଖାଉଟିଙ୍କ ସାଙ୍ଗରେ, ଏଇ ଯୋଉ ସଂଯୋଗୀକରଣ ବ୍ୟବସ୍ଥା, ଏଇଥିରେ ଏଇ ସଂଗଠନ ଏକ ମୁଖ୍ୟ ଭୂମିକା ଗ୍ରହଣ, କେତେବେଳେ ଆର୍ଥିକ ସହାୟତା ପାଇଁ ହଉ, କେତେବେଳେ ବୈଷୟିକ ସହାୟତା ପାଇଁ ହଉ। ଯେମିତି ଆପଣଙ୍କୁ କହି ରଖେ, ଆମ ଓୟୁଏଟି ହେଉଛି ଏଇ ଓଡ଼ିଶାରେ ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ, ଆମ ସହିତ ବୈଷୟିକ ଜ୍ଞାନ ପାଇଁ ସମ୍ପର୍କ ରହିବା ହଉ, କିମ୍ବା ନାବାର୍ଡ ସହିତ ଆର୍ଥିକ ସହାୟତା ପାଇଁ ହଉ, କିମ୍ବା କୌଣସି ବଡ଼ ବଡ଼ ବ୍ୟବସାୟୀଙ୍କ ସହିତ ବିକ୍ରି ବଟା ପାଇଁ ହଉ, ଏଇ ସଂଯୋଗୀକରଣ ସେବାଟା ଯୋଗାଇ ଦେବାରେ ବହୁତ ସାହାଯ୍ୟ କରିଥାଏ ଏଇ ସଂଗଠନ।
1: ଆଚ୍ଛା, ତେବେ ମ୍ୟାଡାମ୍, ଏତେ ପ୍ରକାର ସେବା ଯୋଗାଇବା ବ୍ୟବସ୍ଥା ରହିଥିଲେ ମଧ୍ୟ ଅନେକ ଏଫପିଓ ଦୀର୍ଘସ୍ଥାୟୀ ହୋଇପାରି ନଥାନ୍ତି। ତେବେ ଏପିଓ ମାନଙ୍କୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ବିଶେଷ ଉପାଦାନ ରହିଛି କି ସେମିତି, ଯାହା ପ୍ରତି ସେମାନେ ଯତ୍ନବାନ ହେବା ଉଚିତ?
0: ଆଜ୍ଞା, ଠିକ୍ କଥା କହିଲେ। ମୁଁ ଏଇଠି କହି ରଖେ ମୋର ଶ୍ରୋତା ବନ୍ଧୁମାନଙ୍କୁ କି ଆଜିର ଦିନରେ ଓଡ଼ିଶାରେ 1400ରୁ ଉର୍ଦ୍ଧ ଏଇ କୃଷକ ଉତ୍ପାଦକ ସଂଗଠନ, ଯାହାକୁ ଏପିଓ କୁହାଯାଏ, ଅଛନ୍ତି। କିନ୍ତୁ ସେମାନେ କାର୍ଯ୍ୟ ଯେଉଁଭଳି ଭାବରେ କରୁଛନ୍ତି ସମସ୍ତେ ସମାନ ଭାବରେ କରୁନାହାନ୍ତି। ଏଇଟା ମଧ୍ୟ ଦେଖାଯାଇଛି, କେତେ ଜଣ ସଫଳ ଭାବରେ କାର୍ଯ୍ୟ କରୁଛନ୍ତି, କେତେ ଜଣ କରିପାରୁନାହାନ୍ତି। କାହିଁକି ନା କିଛି ଉପାଦାନ ରହିଛି, ତା ପ୍ରତି ସେମାନେ ଧ୍ୟାନ ଦେଲେ ନିଶ୍ଚିତ ଭାବରେ ସମସ୍ତେ ସେଇଭଳି ଭାବରେ ସଫଳ ହେଇପାରିବେ। ସେଥିରୁ ପ୍ରଥମ ରହୁଛି ସଦସ୍ୟତା। ଯେତେବେଳେ ମୁଁ ପୂର୍ବରୁ କହିଥିଲି ଆମେ 10 ଜଣରୁ ଆରମ୍ଭ

0: କରିବା ଆଉ ଏହାର କୌଣସି ସୀମା ନାହିଁ କି କେତେ ଅଧିକ ହେଇପାରିବ। କିନ୍ତୁ ସୁଚାରୁ ରୂପେ ଚଳେଇବାକୁ ହେଲେ ଏଇଟା ଦେଖାଯାଇଛି ଯଦି 2-3 ବର୍ଷ ଭିତରେ ସେମାନେ 500 ସଦସ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ସେଇ ସଂଗଠନ ନିଶ୍ଚିତ ଭାବରେ ସଫଳ ହେଇପାରିଛି। ସଦସ୍ୟତା ଗୋଟେ ମୁଖ୍ୟ ଉପାଦାନ ଯୋଉଟାକି ସାହାଯ୍ୟ କରେ। ସେଭଳି ସଦସ୍ୟ ଖାଲି ସଦସ୍ୟ ହେଇଗଲେ ନାହିଁ, ତାଙ୍କ ସହିତ ଉଚିତ ଯୋଗାଯୋଗ ମଧ୍ୟ ଦରକାର। ଏଇ ଯୋଗାଯୋଗ ସମ୍ପର୍କ ସ୍ଥାପନ କରିବା ପାଇଁ ହେଲେ ଗ୍ରାମ୍ୟ ସ୍ତରରେ ଆମର ଆପଣମାନେ ଜାଣିଥିବେ ସେଲ୍ଫ ହେଲ୍ପ ଗ୍ରୁପ୍ ଅଛନ୍ତି, SHG ଯାହାକୁ ଆମେ କହୁଛେ। ତା ଛଡ଼ା ଅଛନ୍ତି ଆମର ଫାର୍ମର ଇଣ୍ଟରେଷ୍ଟ ଗ୍ରୁପ୍ ଯାହାକୁ ଆମେ ଚାଷୀ ହିତ ସଂଘ କହୁଛେ। ସେମାନଙ୍କର ସଦସ୍ୟମାନେ ଯେଉଁମାନେ ଅଛନ୍ତି ତାଙ୍କ ସହିତ ସୁଦୃଢ଼ ସମ୍ପର୍କ କରିବା ଦରକାର। ସେଇଟା ଏଇ ସଦସ୍ୟତା କରିବା ଆଉ ସଦସ୍ୟମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିକି ରଖିବା, ସେଇଟା ଗୋଟେ ଉପାଦାନ। ଦ୍ୱିତୀୟଟି ହେଲା ଅଂଶଧନ ପୁଞ୍ଜି। ଏଥିରେ କ'ଣ ହୁଏ, ଯେଉଁମାନେ ସଦସ୍ୟ ହୁଅନ୍ତି ସେମାନଙ୍କୁ କିଛି କିଛି ଅଂଶଧନ ଦେବାକୁ ପଡ଼ିଥାଏ। ତ ଏଇ ଅଂଶଧନ ଯଦି ଆମେ ଅଧିକ ମାତ୍ରାରେ ସଂଗ୍ରହ କରୁଛେ, ଯଦି ସଦସ୍ୟ ପିଛା ଆମେ 1,000-2,000 ଅର୍ଥ ସଂଗ୍ରହ କରୁଛେ, ଅଂଶଧନ ପୁଞ୍ଜି ସଂଗ୍ରହ କରୁଛେ, ତାର ଲାଭ ଏହା ହେଉଛି ଆମ ପାଖେ ଯେତିକି ପୁଞ୍ଜି ରହିଲା ସେଇ ସମାନ ଅଂଶଧନ ଆମେ ବ୍ୟାଙ୍କରୁ କି ଅନ୍ୟ ବିତ୍ତୀୟ ସଂସ୍ଥାରୁ ପାଇପାରିବା। ଯଦି ଆମ ପାଖେ 2 କୋଟି ଟଙ୍କା ଅଛି, ଆମେ ଆଉ ଗୋଟେ 2 କୋଟି ଟଙ୍କା ମଧ୍ୟ ବ୍ୟାଙ୍କରୁ ପାଇବା ପାଇଁ ଆମେ ଲକ୍ଷ୍ୟ ରଖିବା, ଯେଉଁଥିରେ କି ଆମକୁ ଅନୁଦାନ ମିଳିପାରିବ, ତ ସେଇ ବ୍ୟବହାର ମଧ୍ୟ କରିପାରିବା। ତାର ଆଉ ଗୋଟେ ଆବଶ୍ୟକତା ହେଉଛି ଗୋଟେ କାର୍ଯ୍ୟାଳୟ ସ୍ଥାପନ କରିବା। କାର୍ଯ୍ୟାଳୟ ମାନେ କୌଣସି ଏକ ଜାଗାରେ ଭୌଗୋଳିକ ଭାବରେ ଗୋଟେ ଅଫିସ ରହିବା ଦରକାର, ନିଜର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ରହିବା ଦରକାର। ସେଥିରେ ତାଙ୍କର ଯୋଉ CEO ଜଣେ ଅଛନ୍ତି ସିଏ ରହିବା ଦରକାର, ଆକାଉଣ୍ଟସ କଥା ଦେଖିବା ପାଇଁ ଆକାଉଣ୍ଟାଣ୍ଟ ଜଣେ ରହିବା ଦରକାର। ତା ଛଡ଼ା ଆଜିର ଯୁଗରେ ସବୁ ଜିନିଷ ଯେହେତୁ ଡିଜିଟାଲାଇଜେସନ ହେଇଛି, ଗୋଟେ କମ୍ପ୍ୟୁଟର ଇଣ୍ଟରନେଟ୍ର ସୁବିଧା ନିହାତି ରହିବା ଦରକାର। ସେଇଟା ହେଲା କାର୍ଯ୍ୟାଳୟ। ତା ଛଡ଼ା ଏଇଟା ହେଲା ଯାହା ଆମର ଆବଶ୍ୟକତା ଅଛି। ତା ସହିତ ଆଉ ମଧ୍ୟ ଗୋଟେ ଅଛି ଯେ ଆମର ଗୋଟେ ଯୋଜନା ପ୍ରସ୍ତୁତ କରିବା ଦରକାର, ଯାହାକୁ ଆମେ କହୁଛୁ ବିପଣନ ଯୋଜନା ବା ଟ୍ରେଡିଂ ପ୍ଲାନ ଯୋଉଟା। ସେଇଥିରେ ସେ ଯୋଜନା କରିବାକୁ ହେଲେ ଆମର କେତେ ସଦସ୍ୟ ଅଛନ୍ତି, କେତେ ଉତ୍ପାଦନ କରୁଛନ୍ତି, କେତେ ବଳକା ରହିଯାଉଛି, କେତେ ହାରାହାରି ଚାଷ ଜମି ରହୁଛି, ଅମଳ ପରବର୍ତ୍ତୀ ସେମାନେ ବିକ୍ରି କରୁଛନ୍ତି କିମ୍ବା କିଛି ତା ଦେହରେ ଭାଲ୍ୟୁ ଆଡ଼ିସନ ଯାହାକୁ କହୁଛେ ସଂଯୋଗକରଣ ସେଇଟା କରୁଛନ୍ତି, ଏହିସବୁ ବିଷୟରେ ତଥ୍ୟ ରହିବା ଦରକାର, ଯାହାକୁ ନେଇ ଆମେ ଯୋଜନା ପ୍ରସ୍ତୁତ କରିପାରିବା। ତା ଛଡ଼ା ଆଜିର ଯୁଗରେ ସବୁଠି ଦେଖିଥିବେ ଯାହାକୁ ଆମେ SOP କହୁଛୁ, ମାନକ ପରିଚାଳନା ପଦ୍ଧତି, ଆମେ କେମିତି ଚାଲିବା, ସେ ଗୋଟେ ନିର୍ଦ୍ଦିଷ୍ଟ SOP ରହିବା ଦରକାର, ଯେଉଁଥିରେ କି ସେ CEO ହୁଅନ୍ତୁ ବା ସଦସ୍ୟ ହୁଅନ୍ତୁ ସେମାନଙ୍କର ଭୂମିକା କ'ଣ, ଯୋଜନା କାହିଁକି କରିବା, କେମିତି କରିବା, ଏସବୁ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ଲେଖା ହେଇଥାଏ ଓ ସମସ୍ତେ ଜାଣିଥାନ୍ତି। ସେଇ ଅନୁସାରେ କାର୍ଯ୍ୟ କଲେ ନିଶ୍ଚିତ ଭାବରେ ପ୍ରତି FPO ପ୍ରତି ସଂଗଠନ ସଫଳ ହେଇପାରିବ।
1: ତେବେ FPO ମାନଙ୍କ ପାଇଁ କିଛି ବିଶେଷ ସହାୟତା ସେମିତି ରହିଛି କି, ଯାହା ଏବେ କହୁଥିଲେ କିଛି ସହାୟତା ନିହାତି ଭାବରେ ରହିଛି ଯାହାଦ୍ୱାରା ସେମାନେ ଅଧିକ ଭାବରେ ସଫଳ ପାଇପାରିବେ ଏବଂ ଆଗକୁ ଯାଇପାରିବେ?
0: ଆଜ୍ଞା ଆଜ୍ଞା, ଆପଣ ଠିକ କଥାଟେ କହିଛନ୍ତି। ଯୋଉ ସହାୟତା ଆମେ କହିଲେ ଆଜିର ଦିନରେ କେମିତି ଚାଷୀ ଭାଇମାନଙ୍କର ବିଶେଷ ଭାବରେ ଉନ୍ନତି ହେବ, ସରକାର ଯତ୍ନବାନ, ସେଇ ଯତ୍ନବାନ ହେବା ଦ୍ୱାରା ମଧ୍ୟ ଓଡ଼ିଶାର କୃଷି ବହୁତ ଆଗକୁ ଯାଇଛି। ଆଜିର ଦିନରେ FPO ମାନେ ହେଉଛନ୍ତି ଏଇ ଯୋଉ ସଂଗଠନ, କୃଷକ ଉତ୍ପାଦକ ସଂଗଠନ ଯାହାକୁ FPO ଆମେ କହୁଛେ, ତାଙ୍କର ଭୂମିକା ବିଶେଷ ରହିଛି। ସେମାନଙ୍କୁ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି, ଯେମିତି ଗୋଟେ ଆମର ଅଛି MKY ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସେମିତି ଆମର ଅଛି ମତ୍ସ୍ୟ ସମ୍ପଦ ଯୋଜନା, ସେମିତି ଆମର ଏଗ୍ରିକଲଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ, ଏଇଭଳି ବହୁତ ଯୋଜନା ଅଛି ଯେଉଁଥିରେ FPO ମାନଙ୍କୁ ଯେମିତି ଚାଷୀ, ମହିଳା ଚାଷୀ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ SHG ସେମାने ଯେମିତି ଗୋଟେ ଗୋଟେ ଗ୍ରୁପ ହେଉଛନ୍ତି, ସେମିତି FPO ମଧ୍ୟ ଏଇ ଯୋଉ ସଂଗଠନ ମଧ୍ୟ ଗୋଟେ ଗ୍ରୁପ, ତାଙ୍କ ପାଇଁ କି ଯୋଉଟା ବିଶେଷ ସୁବିଧା ସୁଯୋଗ ରହିଛି। ଓଡ଼ିଶା ସରକାର ବହୁତ ଗୁଡ଼ିଏ ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି। ମୁଁ ଆଗରୁ ମଧ୍ୟ କହି ରଖିଥିଲି 1400 ଅଧିକ FPO ଏଠି କାର୍ଯ୍ୟରତ ଆମ ରାଜ୍ୟରେ, ସେଇଥିପାଇଁ ଗୋଟେ ତାଙ୍କ ସପୋର୍ଟ ଟୁ FPO ଗୋଟେ କାର୍ଯ୍ୟକ୍ରମ ଅଛି, ଯେଉଁଥିରେ ସେମାନେ ଆମର ଯୋଉ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ UoT ଆମର ରହିଛି, ସେଇଠି ସେମାନେ ଗୋଟେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଇଛି, ଯାହାକୁ କୁହନ୍ତି ଉତ୍କର୍ଷ କେନ୍ଦ୍ର। ସେଇଥିରେ ଯୋଉ ଆମ ରାଜ୍ୟର ସମସ୍ତ FPO ମାନଙ୍କର କିଛି ବୈଜ୍ଞାନିକ ଜ୍ଞାନକୌଶଳ ଜାଣିବାର କିଛି ଆବଶ୍ୟକତା କିମ୍ବା ତାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କିଛି ଆବଶ୍ୟକତା ଅଛି, ସେଇ ଦିଗରେ ଏଇ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟରତ ଅଛି, ଗତ ବର୍ଷରୁ କାର୍ଯ୍ୟ ଆରମ୍ଭ କରିଛି। ତାହା ଦେହରେ ସମଗ୍ର ଭାବରେ FPO ସହିତ ତାକୁ ଆମେ କ'ଣ କରୁଛୁ, ନିଜର କମୋଡିଟି ଯାହାକୁ କହୁଛୁ, ଧାନ ଚାଷ ଯେଉଁମାନେ କରୁଛନ୍ତି ସେମାନଙ୍କ ପାଇଁ ଗୋଟେ ଗ୍ରୁପ ହଉ, ମାଛ ଚାଷ ଯେଉଁମାନେ କରୁଛନ୍ତି ସେମାନଙ୍କ ପାଇଁ ଗ୍ରୁପ ହଉ, ଏମିତି ଗ୍ରୁପ କରିବା ଦ୍ୱାରା ଆମେ ତାଙ୍କ ସମସ୍ୟାଟାକୁ ବହୁତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିପାରୁଛୁ। ଯାହାର ଦରକାର ତାଙ୍କୁ ବୈଷୟିକ ସେବା ଯୋଗାଇ ଦିଆଯାଉଛି, ସେମାନେ କୌଣସି ଯୋଜନାରୁ କେମିତି ଲାଭବାନ ହେଇପାରିବେ ତାହା ମଧ୍ୟ ଆମେ ତାଙ୍କୁ ଯୋଗାଇ ଦେଉଛୁ। ଏଭଳି ଅନେକ ସହାୟତା ରହିଛି ଯେଉଁଥିରେ କି FPO ମାନେ କିଭଳି ଭାବରେ ଅଗ୍ରସର ହେବେ ସେ ପ୍ରତି ସରକାର ଯତ୍ନବାନ ଅଛନ୍ତି।
1: ତେବେ ମ୍ୟାଡାମ, FPO ରେ କୃଷିଜୀବୀ ମହିଳାମାନଙ୍କ ପାଇଁ କିଛି ସେମିତି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି କି ଯେଉଁଥିରେ ସେମାନେ ବେଶ ଆଗକୁ ଆସିପାରିବେ ଓ ଲାଭ ପାଇପାରିବେ?
0: ହଁ, ଯେହେତୁ ଆମେ ଆଲୋଚନା କରିଥିଲେ କୃଷିଜୀବୀ ମହିଳାଙ୍କ ବିଷୟରେ ଆରମ୍ଭ କରିଥିଲେ,

0: ଆଜ୍ଞା
1: ଆମେମାନେ ଆପଣମାନେ ସମସ୍ତେ ଶ୍ରୋତା ବନ୍ଧୁମାନେ ଜାଣିଥିବେ, ଯେକୌଣସି କାର୍ଯ୍ୟକ୍ରମ ରହୁଛି ସେଇଥିରେ ଆମର ସହାୟତା ହଉ କିମ୍ବା ଋଣ ଛାଡ଼ ହଉ କିମ୍ବା ସବସିଡି ଯୋଜନା ହଉ, ନିଶ୍ଚିତ ଭାବରେ ସବୁଥିରେ କୃଷିଜୀବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।
0: ଆଜ୍ଞା
1: କିନ୍ତୁ ଏଇ ଯେଉଁ ସଂଗଠନ କଥା କହିଲେ, ସେଥିରେ କୃଷିଜୀବୀ ମହିଳାଙ୍କୁ କେତେ ପ୍ରାଧାନ୍ୟ ଦିଆଯାଉଛି ସେଟା ପ୍ରଥମ ସୋପାନ ହଉଛି, ଯେଉଁ ମୁଁ କହୁଥିଲି ବୋର୍ଡ ଅଫ୍ ଡାଇରେକ୍ଟର୍ସ ନିର୍ଦ୍ଦେଶକ ମଣ୍ଡଳୀ ରହୁଛନ୍ତି, ସେଥିରେ ଅନନ୍ୟ 3 ଜଣ ମହିଳା ସଦସ୍ୟ ରହିବା ନିହାତି ଆବଶ୍ୟକ।
0: ଆଜ୍ଞା
1: ସେଇଥିରୁ କେତେ ଆମେ ପ୍ରାଧାନ୍ୟ ଦଉଛୁ କୃଷିଜୀବୀ ମହିଳାମାନଙ୍କୁ ଜଣାପଡୁଛି, ଯେଉଁଥିରେ କି ଆମ କାର୍ଯ୍ୟ ଆରମ୍ଭ ହଉଛି। ତା ଛଡା ଆମ ଦେଶ କୁହନ୍ତୁ କିମ୍ବା ଆମ ରାଜ୍ୟ କୁହନ୍ତୁ, ବହୁତ ଗୁଡ଼େ ସଂଗଠନ ଅଛନ୍ତି ତାର ସମସ୍ତ ସଦସ୍ୟ ମହିଳା, ଯାହାକୁ ଆମେ ଓମେନ୍ ଏପିଓ କହୁଛୁ।
0: ଆଜ୍ଞା
1: ସେଇଥିପାଇଁ ଯେତେ ବିଶେଷ ସୁବିଧା ସୁଯୋଗ ଅଛି ଓମେନ୍ ମାନେ ମହିଳାମାନେ କୃଷିଜୀବୀ ମହିଳାମାନେ ପାଇବା ପାଇଁ, ତାଙ୍କୁ ସ୍ୱତନ୍ତ୍ର ଭାବରେ ଯୋଗାଇ ଦିଆଯାଉଛି ଏବଂ ସେମାନେ ବହୁତ ସଫଳ ଅଗ୍ରଣୀ ମଧ୍ୟ ହୋଇପାରିଛନ୍ତି। ତେଣୁ ମୋଟାମୋଟି ଭାବରେ ଆମେ କହିପାରିବା, ପ୍ରଥମତଃ କୃଷିଜୀବୀ ମହିଳାମାନଙ୍କ ପାଇଁ ଆମକୁ ବହୁତ ସୁବିଧା ସୁଯୋଗ ଦିଆଯାଉଛି, କିନ୍ତୁ ସେମାନେ ଯେତେବେଳେ ସଂଗଠନ ମାଧ୍ୟମରେ କରୁଛନ୍ତି, ଏହି ସୁବିଧା ସୁଯୋଗ ଆହୁରି ବଢ଼ିଯାଉଛି ତାଙ୍କୁ ଆଗକୁ ବଢ଼ାଇବା ପାଇଁ।
0: ନିହାତି ଭାବରେ ଏଇଟା ବହୁତ ଭଲ କଥାଟିଏ କହିଲେ, ଯେହେତୁ ଆମର ଭଉଣୀମାନେ ରହୁଛନ୍ତି ଚାଷ କାର୍ଯ୍ୟରେ ଆଗକୁ ଯାଉଛନ୍ତି, କିନ୍ତୁ ଯଦି ସେମାନେ ସଂଗଠନ ହିସାବରେ କାର୍ଯ୍ୟ କରନ୍ତି ନିଶ୍ଚିତ ଭାବରେ ଆଗକୁ ଯାଇପାରିବେ ଏବଂ ଭଲ 2 ପଇସା ମଧ୍ୟ ରୋଜଗାର କରିପାରିବେ। ତା ସହିତ ଏଥିରେ ସହାୟତା ମଧ୍ୟ ସେମାନଙ୍କ ପାଇଁ ବହୁତ କିଛି ରହିଛି। ନିହାତି ଭାବରେ ଆପଣ ବହୁତ ଭଲ କଥା କହିଲେ, ମୁଁ ଭାବୁଛି ଆମର ଯେଉଁ ଭାଇ ଭଉଣୀମାନେ ଆମ କାର୍ଯ୍ୟକ୍ରମ ଶୁଣୁଥିବେ ନିଶ୍ଚିତ ଭାବରେ ଏଥିରୁ ଉପକୃତ ହୋଇଥିବେ। ତେବେ ମ୍ୟାଡମ୍ ଯାହା ହଉ କୋଠଘରକୁ ଆସିକି ବହୁତ କିଛି କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।
2: ନମସ୍କାର। ବୁଝିଲୁ ମା?
0: ହଁ ଜଗନ୍ନା,
2: ଆଲୋଚନାଟି ବହୁତ ସୁନ୍ଦର ଲାଗିଲା। ବିଶେଷ ଭାବରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କର ଅନେକ ଭୂମିକା ରହିଛି, ଆଉ କୃଷିଜୀବୀ ମହିଳାମାନଙ୍କର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ, ତେଣୁ ମହିଳାମାନେ ଏଇଭଳି ମାଧ୍ୟମରେ ସେମାନଙ୍କର ବିକାଶ କରନ୍ତୁ, ଆଗକୁ ବଢ଼ନ୍ତୁ।
0: ଠିକ କଥା କହିଲ ଜଗନ୍ନାଥ। ତେବେ ହଉ, ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି, ଇଏ ଚାଷୀ ଭାଇଙ୍କର ଗୋଟିଏ ଅନୁଭୂତି ରହିଛି। ଆମେ ଯୋଉ ଯାଇଥିଲେ ଗୋଟେ ଗାଁକୁ, ଅସ୍ତରଙ୍ଗ ଗାଁ, ସେଠି ଆମର ଚାଷୀ ଭାଇଟିଏ କିଭଳି ଭାବରେ ଚାଷ କରିକି ଆଗକୁ ଆସିପାରିଛନ୍ତି, ଚାଲ ତାଙ୍କର ଅନୁଭୂତି ଟିକେ ଶୁଣି ନବା।
2: ଚାଲ ଶୁଣିବା।
0: ହଉ ଭାଇ, ଆପଣଙ୍କର ପରିଚୟ ଟିକେ ଦେଲେ।
3: ନା, ସୁରେନ୍ଦ୍ର ବସ୍ତି, ଆମ ଘର ଅସ୍ତରଙ୍ଗ, ଆଉ ମୁଁ ଜଣେ ଚାଷୀ।
0: ଭାଇ କଣ ସବୁ ଚାଷ କରୁଛନ୍ତି କହିଲେ?
3: ଆମର ମେନ୍ ଚାଷ ହଉଛି ବର୍ଷା ଦିନେ ଧାନ, ତାପରେ ପନିପରିବା ଚାଷ କରିଛୁ, ବାଇଗଣ, ପୋଟଳ, କଡା, ଏମିତି ସବୁ ବିଭିନ୍ନ ପ୍ରକାର ଚାଷ କରୁଛୁ।
0: ତେବେ ଆପଣ ସମନ୍ୱିତ ଚାଷ କରିକି ଆଗକୁ ଆସିପାରିଛନ୍ତି?
3: ହଁ
0: ଭାଇ, ଆପଣ ଧାନ ଚାଷ ଯୋଉ କରୁଛନ୍ତି କହିଲେ, କେତେ ଏକର ଜାଗାରେ ଧାନ ଚାଷ କରୁଛନ୍ତି?
3: ଧାନ ଆମର ଜମି କମ, କିନ୍ତୁ ଆମେ ଭାଗ ଜମି ବି କିଛି କରୁଛୁ, ଧାନ 3 ଏକର ଜମି ଭଳିଆ ଚାଷ କରୁଛୁ।
0: କେମିତି କଣ ଜମି ପ୍ରସ୍ତୁତ କେମିତି କଣ ରହିଥିଲା?
3: ଜମି ମାନେ ପ୍ରଥମଠୁ ତ ଦେଖିବାକୁ ଗଲେ ଖରାଦିନଠୁ ଚାଷ କରିବାକୁ ପଡିବ, ତାପରେ ଖତ ଗୋବର ପକାଇକିରି ଜମି କତିବାଟ କରିବାକୁ ପଡିବ, ତାପରେ ପ୍ରଥମ ବର୍ଷରେ ତଳି ପକାଇକିରି ସେଠୁ ତାପରେ ଖତ ଗୋବର ଦେଇକିରି ତଳିକି କରିସାରିବା ପରେ ତାପରେ ବର୍ଷା ହେଲେ ଧାନ ଚାଷ କରାଯାଏ।
0: ବିହନ ଚୟନ ଆଉ ବିଶୋଧନ କେମିତି କଣ କରୁଛନ୍ତି?
3: ଏଇଟା ଆମେ ବିହନଟା ବାହାରୁ କିଣିକି ଆଣୁଛୁ ପ୍ୟାକେଟ ବିହନ, ତାଙ୍କୁ ଆଉ ଆମେ କିଛି ବିଶୋଧନ କରୁନୁ, ସେଥିରେ ଯାହା ମେଡିସିନ ସେ ମାନେ ଦଉଛନ୍ତି ସେଇ ହିସାବରେ ଆମେ ପକଉଛୁ।
0: ଆଚ୍ଛା, ଯୋଉ ବିହନ ବିଶୋଧନ ହେଇକି ଆସୁଛି କହିଲେ, ତେବେ ବିହନ ବିଶୋଧନ ଆପଣ ତ କରୁନାହାନ୍ତି, କିନ୍ତୁ ଯେତେବେଳେ ବିହନଟି ପକଉଛନ୍ତି ତାର ପୁଣି ବ୍ୟବସ୍ଥା କେମିତି ଥିବ? ଆପଣ କଣ ସବୁ ମାନେ ମେସିନରେ ପକଉଛନ୍ତି ନା ହାତରେ ପକଉଛନ୍ତି, କେମିତି କଣ ପକଉଛନ୍ତି?
3: ବିହନଟା ଆଗ ଆଣିକିରି ଆମେ ତାକୁ ପ୍ୟାକେଟ ଖୋଲିକିରି ତାକୁ ଆଗ ଟିକେ ଅଛରା ମାନେ ହବ ସଫା କରିବୁ, ସଫା କରିସାରିବା ପରେ ତାକୁ ପାଣିରେ ପକେଇକିରି ଗଜା କରିକିରି ତାପରେ ବିହନଟାକୁ ପକଉଛୁ ଆଉ। ତାପରେ ଗଜା କିଛି ଦିନ ହେଲା ପରେ ଖତ କିଛି ତା ଉପରେ ଦଉଛୁ, ଖତ ସିଏ ଗଜା ହେଇସାରିଲା ତାପରେ ପାଣି ଦଉଛୁ, ପାଣି ଦେଲା ପରେ ସେଠୁ ଗଛ ପତ୍ର ଫୁଟିକିରି ତଳି ହେଲା ଆଉ 20-25 ଦିନ ଭିତରେ ତଳି ଉଠଉଛୁ ଆଉ।
0: କୋଉ ପ୍ରକାର ବିହନ ଆପଣ ଚୟନ କରୁଛନ୍ତି? ଯୋଉ ଶାରଦ ବିହନ ଗୋଟେ ଅଛି, ଆପଣ କୋଉଟା ବ୍ୟବହାର?
3: ଶାରଦ ଆମ ଏପଟେ ଆଉ ନାହିଁ, ବିଶେଷ କରି କଳା ଚମ୍ପା ଧାନଟାକୁ ଆମେ କରୁଛୁ।
0: ଆଚ୍ଛା, ଆପଣ ଜମି ପ୍ରସ୍ତୁତ କରିସାରିଲା ପରେ ବିହନ ପକଉଛନ୍ତି, ତାପରେ ଯେତେବେଳେ ତଳିଟା ଆମର ଆସୁଛି, ଆପଣ ଯୋଉ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ନେଇ ସ୍ଥାନାନ୍ତରିତ କରୁଛନ୍ତି, କେମିତି କଣ ସେ ବ୍ୟବସ୍ଥା ରହିଛି?
3: ସେଇଟା ତଳିଟା ଉପାଡ଼ିଲା ପରେ ଅନ୍ୟ ଜାଗାକୁ ଲୋକ ସବୁ ଲାଗୁଛନ୍ତି, ନେଇକିରି ଅନ୍ୟ ଜାଗାରେ ପକେଇକିରି ସେ ବିଲ ଯୋଉ ପ୍ରସ୍ତୁତ ହେଇକିରି ଯୋଉ ବିଲଟା ଅଛି ସେ ସାର ପଡୁଛି, ସାର ପଡି ସାରିବା ପରେ ସେଠୁ ସେ ବିଲରେ ତଳିଟା ରୁଆ ଯାଉଛି ଆଉ।
0: ତେବେ ଜୈବିକ ଖତ ସାର କଣ ଦଉଛନ୍ତି?
3: ଜୈବିକ ଖତ ସାର ସେମିତି କିଛି ନାହିଁ, କେବଳ ଆମର ଗୋବର ଖତ।
0: ଆଜ୍ଞା, ତେବେ ଗୋବର ଖତ ଦେଇକି ଆପଣ ତାପରେ ସବୁ ଜିନିଷ ପ୍ରସ୍ତୁତ କରୁଛନ୍ତି, ଜଳ ପରିଚାଳନା ବ୍ୟବସ୍ଥା କେମିତି କଣ ରହିଛି?
3: ପରିଚାଳନା ଯେକୌଣସି ଜାଗାରେ ଜଳ ପାଇଁ ସୁବିଧା ନାହିଁ, ଧର ଶୁଖିଗଲା ଗୋଟା ଇଏ ଦୂରରୁ ପାଣି ପାଇପ ପକେଇକିରି ଉଠେଇକିରି ତାକୁ ଚାଷ କରୁଛୁ।
0: ରୋଗ ପୋକ ସମସ୍ୟା ଦେଖା ଯାଇଥାଏ ପ୍ରାୟତଃ ଚାଷରେ, ସମାଧାନ କେମିତି କଣ କରନ୍ତି?
3: ବର୍ଷା ଦିନେ ଯୋଉ ରୋଗ ପୋକ ଟିକେ କମ, ତଥାପି ଯଦି ଲାଗିଲେ କିଛି ଦାନାଦାର ମଝିରେ ବି ପ୍ରୟୋଗ କରୁ, ଫାର୍ଷ୍ଟରେ ମାଟିରେ, ପ୍ରଥମ ଗୋଟେ ଚାଷରେ ଆଉ ଲାଷ୍ଟ ଗୋଟେ ଚାଷରେ ଦେଇକିରି ସେଇଟା କରୁ, ତାପରେ ଯେକୌଣସି ଔଷଧକୁ ଦେଖିକିରି ମଞ୍ଜ ଲାଗିଲା କି କଣଟା ଲାଗିଲା।

0: ଆଉ ଲାଗିଲା ସେ ତେଣୁ କରି ସେଇ ମେଡିସିନଟା ଦିଅ।
1: ଖାଦ୍ୟ ସାର ବ୍ୟବସ୍ଥା କଣ ରହିଛି?
0: ଖାଦ୍ୟ ସାର ଆଉ କିଛି ନାହିଁ, କେବଳ ସାର ଦିଅଉ ଆମେ ଗ୍ରୁମର ପଟାସ, ତାପରେ ଖୁବ ସାମାନ୍ୟ ୟୁରିଆ।
1: ତେବେ ଭାଇ ଆପଣ ତ ଜଳ ପରିଚାଳନା କଥା କହିଲେ, ଖାଦ୍ୟ ସାର ବି ଦବା କଥା କହିଲେ, କିନ୍ତୁ ଏଇଠି ମୋର ଗୋଟେ ଜିନିଷ ପ୍ରଶ୍ନ ରହିବ ଯେ ଯେତେବେଳେ ଆପଣ ଚାଷ ଅମଳ ହବା ସାପେକ୍ଷ ହେଇଯିବ, ଆପଣ କେତେ ଖର୍ଚ୍ଚ କରିଥାନ୍ତି, କେତେ ଲାଭ ପାଆନ୍ତି ଆଉ କେତେ ଅମଳ କରନ୍ତି?
0: ସେଇଟା ଚାଷରେ ତ ସବୁବେଳେ ଲାଭ ଲସ୍ ଲାଗି ରହିଛି। ଏବର୍ଷ ଦେଖନ୍ତୁ ଆମେ ଧାନ 1800 ଟଙ୍କାରେ ବିକିଲୁ, ତେଣୁ 3500 ଟଙ୍କା କରିଛନ୍ତି ଯୋଉ ସରକାର ମଣ୍ଡିରେ। ମଣ୍ଡିରେ ତ ଖୁବ କମ 12 କୁଇଣ୍ଟାଲ ମାତ୍ର ଆମର ଆସିଥିଲା। 12 କୁଇଣ୍ଟାଲ ପରେ ଆମେ ଆଉ 60 କୁଇଣ୍ଟାଲ ଧାନ ବାହାରେ ବିକିଲୁ 1800 ଟଙ୍କାରେ। ଯାହା ଆପଣ ହିସାବ କରିବେ ଆଉ।
1: ତେବେ ଆମେ ଯଦି ଠିକ ଭାବରେ ଚାଷ ଜମିକୁ ଦେଖିବା, ସର୍ବେକ୍ଷଣ କରିବା, ଉଚିତ ପରିଶ୍ରମ କରିବା, ତେବେ ନିଶ୍ଚିତ ଭାବରେ ଆମେ ଲାଭ ପାଇପାରିବା,
0: ନିଶ୍ଚିନ୍ତ ଲାଭ ପାଇବା। ଯଦି ନିଜର କେହି ଲୋକ ପରିଶ୍ରମୀ ଅଛି ତାର ତାହେଲେ ବହୁତ ଲାଭ ହବ। ଆମେ ସବୁ ଆଗରୁ ଆମର ପୁରୁଣା ପଦ୍ଧତି ଚାଷ କରୁଥିଲୁ, ଇଏ ସବୁ ନୂଆ ପଦ୍ଧତି ଚାଷ ଆଉ।
1: ଆଜ୍ଞା, ଆପଣ ଯୋଉ କହିଲେ ପୁରୁଣା ପଦ୍ଧତି ଚାଷ ସେତେବେଳେ କରୁଥିଲେ, ଏବେ ନୂଆ ପଦ୍ଧତିରେ ଚାଷ କରୁଛନ୍ତି, ପୁରୁଣା ପଦ୍ଧତିରେ ଆପଣଙ୍କର ଲାଭ କେମିତି ରହୁଥିଲା, ବର୍ତ୍ତମାନ ନୂଆ ପଦ୍ଧତିରେ କେମିତି କଣ ଲାଭ ରହିଛି?
0: ପୁରୁଣା ପଦ୍ଧତିରେ ଲାଭ କମ ଥିଲା, ବର୍ତ୍ତମାନ ବେଶୀ ଲାଭ ହଉଛି।
1: ତେବେ ସରକାରଙ୍କ ଠୁ ତାଲିମ ନେଇଥିଲେ?
0: ନା ନା, ସରକାର ଆମର ଏଇଠି ଆମ ପାଖରେ କୃଷି ଅଫିସ, ସେମାନେ ଆସି ଆମକୁ ଟିକେ ତାଲିମ ଦେଲେ ଆଉ ଟିକେ କିଛି କଣ ହୁଅନ୍ତୁ। ସେମାନେ ତାଲିମ ଫାଲିମ ମା କିଛି ନାହିଁ, ଯଦି ତାଲିମ ଦିଅନ୍ତି ମତେ ବା ଆମ ପୁଅକୁ ଆମେ କିଛି ଉନ୍ନତ ଧରଣ ଇଏ ଚାଷ ଏରିଆରେ ଫାଷ୍ଟ ମୁଁ କରିଛି, କେହି କରିନାହାନ୍ତି। ଏ ଯୋଉ ମଲ୍ଚିଂରେ ଶୁଳା ସବୁ ପୋତା ହେଇକିରି ସବୁ ରସି ବନ୍ଧା ହେଇଛି, ଇଏ ବାଇଗଣ 11 ମାସ ଫଳିଲାଣି, ଗଛ ଗୋଟାକେ 40 ରୁ 45 କିଲୋ ବାଇଗଣ ଫଳିଗଲାଣି। ତାପରେ ଆଉ ଏ ଗଛ କଟା ହବ, ପୁଣି ନୂଆ ଗଛ ଲାଗିବା ପାଇଁ ଆଜି ଗଛ ରାୟପୁରରୁ ଆସି ପହଞ୍ଚିଛି।
1: ତେବେ ଆପଣ ତ ଧାନ ଚାଷ ସହିତ ବାଇଗଣ ଚାଷ ମଧ୍ୟ କରୁଛନ୍ତି କହିଲେ, ଏଇ ବାଇଗଣ ଚାଷ କେତେ ଜମିରେ କରୁଛନ୍ତି, ପ୍ରସ୍ତୁତି ପ୍ରଣାଳୀ କେମିତି କଣ ରହିଛି, କୋଉଠୁ ବିହନ ଆଣିଛନ୍ତି ସେ ବିଷୟରେ କୁହନ୍ତୁ।
0: ବାଇଗଣ ଆମେ 4 ଗୁଣ୍ଠୁ ବିଲରେ ଚାଷ କରୁଛୁ, 16 ଡିସମିଲ ଜାଗା, କିନ୍ତୁ ବିହନ ଆଣିଥିଲୁ ରାୟପୁରରୁ।
1: କେତେ ଉତ୍ପାଦନ ହଉଛି ବାଇଗଣ?
0: ଗଛ ଗୋଟେକେ 42 କିଲୋରୁ 43 କିଲୋ 45 କିଲୋ ଆଭରେଜ ହିସାବ ରହିବ, 45 କେଜି ଗୋଟେ ଗଛରୁ ଫଳିଛି। 350 ଗଛ ଆମେ ଲଗାଇଥିଲେ, 5ଟି ଗଛ କଟି ଦେଇଥିଲା, ଆଉ ସମ୍ପୂର୍ଣ୍ଣ ଗଛ ଅଛି।
1: ସମ୍ପୂର୍ଣ୍ଣ ଗଛରୁ ଆପଣଙ୍କର ଉତ୍ପାଦନ ସଂଖ୍ୟା ଅଧିକ ରହୁଛି। ଭାଇ ଆଉ ଗୋଟେ ଜିନିଷ କୁହନ୍ତୁ ଯେ ବାଇଗଣରେ ରୋଗ ପୋକ ସମସ୍ୟା ଦେଖାଯାଇଥାଏ, କଣ ସବୁ ପୋକ ସମସ୍ୟା, କଣ ସବୁ ରୋଗ ସମସ୍ୟା ରହିଛି, ସମାଧାନ କେମିତି କଣ କରନ୍ତି?
0: ରୋଗ ପୋକ ପାଇଁ ଆମେ ଲିମ୍ବ ଅଏଲ ବି ମାରୁଛୁ, କିଛି ନିଜେ ମେଡିସିନ ତିଆରି କରି ବି ମାରୁଛୁ ଲିମ୍ବ। ଆଚ୍ଛା, ଭଣ୍ଡା ପତ୍ର, ରସୁଣ, ଗାଈ ମୂତ୍ର ଆଉ ଗୋରୁଙ୍କ ଯୋଉ ଗୋବର କିଛି ମିଶେଇକିରି ନିଜେ କିଛି କରୁଛୁ, ବାହାରୁ କିଛି ମଗଉଛୁ, ଏଇ ମେଡିସିନ ସବୁ ଥୁଆ ହେଇଛି, ଦେଖିପାରିବେ ଆଉ।
1: ଆଚ୍ଛା ଭାଇ ଆଉ ଗୋଟେ ଜିନିଷ ଏଠି ରହିଲା ଯେ ଆପଣ ଯୋଉ ବାଇଗଣ ଚାଷ କରୁଛନ୍ତି, କଳା ବାଇଗଣ ଉତ୍ପାଦନ ନା ଧଳା ବାଇଗଣ ଉତ୍ପାଦନ ଅଧିକ ହଉଛି?
0: ଏପଟେ କଳା ବାଇଗଣଟା ଉତ୍ପାଦନ କରାଯାଏ, କାରଣ ଏପଟେ ଡିମାଣ୍ଡ କେବଳ କଳା, ଏପଟେ ନୟାଗଡ଼ ସାଇଡ଼ରେ ସେପଟେ ଧଳା, କିନ୍ତୁ ଧଳାଟା ଅଧିକ ଦେଶୀ ଯୋଉ ଧଳାଟା ଅଧିକ ବାଇଗଣ ଫଳେ, କିନ୍ତୁ ଆମ ଏପଟେ ଡିମାଣ୍ଡ ନାହିଁ।
1: ଆଚ୍ଛା, ଆମର ଏପଟେ କଳା ବାଇଗଣର ଅଧିକ ଡିମାଣ୍ଡ ରହିଛି। କେତେ ଟଙ୍କା ଆପଣ ଖର୍ଚ୍ଚ କରିଥିଲେ ଏଇ ବାଇଗଣ ଚାଷରେ, କେତେ ଲାଭ ପାଇପାରୁଛନ୍ତି?
0: ମୁଁ ହିସାବଟା କ୍ଲିୟର ଜାଣିନି, କିନ୍ତୁ ଲାଭ ହେଇଛି, ବାଇଗଣ ଲାଭ ହେଇଛି।
1: ତେବେ ଅନ୍ୟ ଭାଇ ଭଉଣୀ ମାନଙ୍କୁ ଆପଣ କଣ କହିବେ ଅଧିକ ଯେ ଆପଣ ଚାଷକୁ ଆସନ୍ତୁ, ଚାଷ କରନ୍ତୁ, ଲାଭ ରହିଛି ବୋଲିକି?
0: ମୁଁ ଏ ଏରିଆରେ ଏ ବର୍ଷ ପ୍ରାୟ ଲୋକଙ୍କୁ ଡାକିକିରି ସବୁ ଜାଗା ଦେଖେଇ, ଆମର ଏପଟେ ପାଟଳଦା, କହଁରପୁର, ଗୁଡ଼ବଣି ଆଉ ହୀରାଦେବୀପୁର, ଏପଟେ ଚାଷୀମାନଙ୍କୁ ସବୁ ଡାକିକିରି ତାଙ୍କୁ କହିଛି, ତମେ ବେଶୀ ନାହିଁ 2 ଗୁଣ୍ଠୁ ଜମେକା 8 ଡିସମିଲରେ କର, ଦେଖ କେମିତି ଫଳ ହେଇଛି କଣ। ସେମାନେ ଗଛ ତ ଦେଖିଲେ ରହିଯାଉଥିଲେ, ଗଛ ଯେମିତି ଫଳୁଥିଲା ଆଉ।
1: ତେବେ ଆମର ଅନ୍ୟ ଭାଇ ଭଉଣୀ ମାନଙ୍କୁ କଣ ବାର୍ତ୍ତା ଦେବେ?
0: ବାର୍ତ୍ତା ମୋ କହିବା କଥା, ଇଏ ଚାଷ କରନ୍ତୁ, ଆମେ ଯୋଉ ବାଇଗଣ ବିହନର 12ଟା ଚାଷ କରନ୍ତୁ, ଆମେ ଗୋଟେ ପୋଟଳ ଚାଷ କରିଛୁ, ପୋଟଳ ବି ବହୁ ଲାଭଜନକ ଫସଲ, ସେଥିପାଇଁ 5 ଗୁଣ୍ଠ ବିଲ ପୋଟଳ ବି କରିଛୁ, ସେଇଟାକୁ ବି କରନ୍ତୁ। ଆଉ ଯେ ନିୟମିତ ଭାବରେ କରନ୍ତୁ, ମାଟି ବିଶୋଧନ କରି କରନ୍ତୁ, ଚାଷରେ ଯେମିତି ଦିବସା ପାଇବେ।
1: ତେବେ ଏଇଠି କହିପାରିବା ଯେ ନିଶ୍ଚିତ ଭାବରେ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଉଚିତ ପରିଶ୍ରମ କରନ୍ତୁ, ଆଉ ମାଟି ବିଶୋଧନ କରନ୍ତୁ, ଯାହା ବି ପ୍ରସ୍ତୁତି ପ୍ରଣାଳୀ ରହିଛି ତାଲିମ ନେଇକି କରନ୍ତୁ, ଆଉ ସବୁଠାରୁ ବଡ ଜିନିଷ ହେଲା ଯଦି ଆମେ ସର୍ବେକ୍ଷଣ ପ୍ରତ୍ୟେକ ଦିନ କରିବା, ନିଶ୍ଚିତ ଭାବରେ ଚାଷରେ ଆଗକୁ ଆସିପାରିବା। ତେବେ ଯାହା ହଉ ଭାଇ, ବହୁତ ଭଲ କଥାଟିଏ କହିଲେ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର ଭାଇ।
0: ନମସ୍କାର।
2: ବୁଝିଲୁ ମା?
1: ହଁ ଜଗନ୍ନା।
2: ଭାଇ ଆମର ସୁନ୍ଦର ଭାବରେ କୃଷି କ୍ଷେତ୍ରରେ ତାଙ୍କର ଅନୁଭୂତି ବର୍ଣ୍ଣନା କଲେ। ଅନ୍ୟ ଚାଷୀ ଭାଇ ଭଉଣୀମାନେ ଆମର କାର୍ଯ୍ୟକ୍ରମ ଶୁଣି ନିଶ୍ଚିତ ଭାବରେ ଉତ୍ସାହିତ ହେବେ।
1: ଠିକ କଥା କହିଲ ଜଗନ୍ନା। ତେବେ ହଉ, ଏଥର ଆମର ଚାଷୀ ଭାଇଙ୍କୁ ଧନ୍ୟବାଦ ଦେଇକି ଜଗନ୍ନା ଇଏ ଟିକେ ସମୟ ଆଡକୁ ନିଘା ଦିଅ ଯେ।
2: ସମୟ ହେଇଗଲା ମା, ଘରକୁ ଫେରିବା।
1: ହଁ, ଘରକୁ ଖାଲି ଫେରିବା ବୋଲିକି କହୁଛ, ହେଲେ ଆମ କାର୍ଯ୍ୟକ୍ରମ ଚାଷୀ ଭାଇ ଭଉଣୀମାନଙ୍କୁ କେମିତି ଲାଗିଲା? ଯଦି ଖଣ୍ଡିଏ ଚିଠି ଦିଅନ୍ତେ।

0: ଆମେ ସିନା ସବୁ ସମସ୍ୟା ଜାଣିପାରିବା।
1: ତେବେ ଠିକଣାଟି କହିଦେମା।
0: ହଁ, ଆମ ଠିକଣାଟି ହେଉଛି କୃଷି ହଲଚଲ କାର୍ଯ୍ୟକ୍ରମ ମାର୍ଫତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ପୁରୀ, ପିନକୋଡ 752001। ତାହେଲେ ଜଗା ନା ଉଠିବା।
1: ଉଠିବା।
0: ହଉ ଶ୍ରୋତା ବନ୍ଧୁ, ଏଥର ଆମକୁ ଆମ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ମୁଁ ସୋନାଲି,
1: ଆମ ଜଗନ୍ନା,
0: ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନାରେ ଥିଲେ ସୋନାଲି ପଢ଼ିଆରୀ ଏବଂ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଇ ଟିକେ ପରେ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସୋମନାଥ ଅମୃତ ମହୋତ୍ସବ ପାଳନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁଗ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣନ୍ତୁ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଚାଲିଛି ପ୍ରସ୍ତୁତି। ଭକ୍ତମାନଙ୍କର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ସେବା କାର୍ଯ୍ୟ, ନୀତିକାନ୍ତି ଓ ବିଭିନ୍ନ ବ୍ୟବସ୍ଥା ନେଇ କିପରି ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ, ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ। ଆସନ୍ତୁ ଆଲୋଚନା ମାଧ୍ୟମରେ ତାଙ୍କରଠାରୁ ଜାଣିବା ଆଗାମୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପ ସମ୍ପର୍କରେ। ସାର୍ ନମସ୍କାର।
1: ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
0: ରଥଯାତ୍ରା 2026ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ତେବେ ଏହି ସମନ୍ୱୟ ବୈଠକରେ କ'ଣ ସବୁ ବିଶେଷ ନିଷ୍ପତ୍ତି ନିଆଯାଇଛି ଓ ଶ୍ରୀମନ୍ଦିର ପ୍ରଶାସନ ଏ ବର୍ଷର ରଥଯାତ୍ରା ପାଇଁ କିପରି ପ୍ରସ୍ତୁତି ଆରମ୍ଭ କରିଛି ସେ ସମ୍ପର୍କରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଟିକେ ଅବଗତ କରାଇବେ।
1: ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆପଣ ଜାଣିଛନ୍ତି ଯେ ଚଳିତ ବର୍ଷ ଇଂରାଜୀ ଜୁଲାଇ ମାସ 16 ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ବା ଶ୍ରୀଘୋଷ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ସମସ୍ତ ଯେତେ ବି ସରକାରଙ୍କ ଅଙ୍ଗ ଅଛି ସମସ୍ତେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଶେଷ କରି ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ଘୋଷଯାତ୍ରା ପାଇଁ ବା ରଥଯାତ୍ରା ପାଇଁ ନୀତିକାନ୍ତି ଅଛି ତା ଉପରେ ବିଶେଷ ଗୁରୁତ୍ୱ ଦେଉ ଏବଂ ପ୍ରସ୍ତୁତିର ସବୁଠାରୁ ବଡ଼ ପର୍ବ ହେଲା ରଥ ନିର୍ମାଣ। ଚଳିତ ବର୍ଷର ରଥ ନିର୍ମାଣ ପାଇଁ ଯାହା ବି ଆବଶ୍ୟକୀୟ ପ୍ରସ୍ତୁତି କରିବା କଥା ବା ସାମଗ୍ରୀ ସଂଗ୍ରହ କରିବା କଥା ତା ଉପରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆପଣ ଜାଣିଛନ୍ତି ଯେ ଏହି ବର୍ଷ ଦେବସ୍ନାନ ପୂର୍ଣ୍ଣିମା 29 June 2026 ପଡ଼ିବ ଏବଂ ଏଥର ଯେହେତୁ ଯୋଡ଼ା ଜ୍ୟେଷ୍ଠ ପଡ଼ୁଛି ତେଣୁ ସେଥିପାଇଁ ଏ ବର୍ଷ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ 14 July ପଡ଼ିବ ଏବଂ ଉଭା ଯାତ୍ରା ଅଛି 15 ଦିନ ଯେଉଁଦିନ କି ରଥ ଆଜ୍ଞାମାଳ ବିଜେ ହେବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହେବ 16 July। ତାପରେ ହେରା ପଞ୍ଚମୀ, ଦକ୍ଷିଣ ମୋଡ଼, ସନ୍ଧ୍ୟା ଦର୍ଶନ ହେଇ ବାହୁଡ଼ା ଯାତ୍ରା ଚଳିତ ବର୍ଷ 24 July ଅନୁଷ୍ଠିତ ହେବାକୁ ଯାଉଛି। ତା ପରବର୍ତ୍ତୀ ଦିନ ଅର୍ଥାତ୍ 25 July ସୁନାବେଶ, 26 July ଅଧରପଣା ଏବଂ 27 July 2026 ନୀଳାଦ୍ରି ବିଜେ ସହିତ ଚଳିତ ବର୍ଷର ଘୋଷଯାତ୍ରାର ଯାହା ବି ପ୍ରମୁଖ ନୀତିକାନ୍ତି ସମ୍ପନ୍ନ ହେବ। ଏଥିପାଇଁ ଯାହା ବି ସମନ୍ୱୟ କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ କରିସାରିଛୁ। ଆପଣଙ୍କୁ ସୂଚନା ନିମନ୍ତେ କହିବି ରଥ ନିର୍ମାଣ ପାଇଁ ଯାହା ବି ଦରକାର ରଥ ସଂହିତା ଅନୁସାରେ ନୟାଗଡ଼ ବନଖଣ୍ଡ ଅଧିକାରୀ ସେଥିରେ ଯୋଗସୂତ୍ର ରକ୍ଷା କରିଥାନ୍ତି। ଆମକୁ ପ୍ରତିବର୍ଷ ରଥ ନିର୍ମାଣ ପାଇଁ 865 ରଥ କାଠ ଦରକାର ପଡ଼ିଥାଏ ଏବଂ ଚଳିତ ବର୍ଷ ଯାହା ବି ଆବଶ୍ୟକୀୟ ରଥ କାଠ ରଥ ଖଳା ପାଇଁ ଏବଂ ଆମର ଖପୁରିଆରେ ଯେଉଁ ସ ମିଲ୍ ଅଛି ବା କରତକଳ ଅଛି ସେଥିରେ ସେମାନେ ପ୍ରାୟତଃ ଯୋଗାଇ ସାରିଲେଣି ଏବଂ ବାକି ଯାହା ଅଛି ତାକୁ ଆମକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଠିକ୍ ସମୟରେ ତାହା ଯୋଗାଇ ଦେବେ। ରଥ କାଠ ସହିତ ରଥ ନିର୍ମାଣ ପାଇଁ ଆହୁରି ଯାହା ବି ବ୍ୟବସ୍ଥା କରିବା କଥା ଆମର ପରମ୍ପରା ଅନୁସାରେ ତାହାକୁ ଆମେ କରିସାରିଛୁ। ଆପଣ ଜାଣିଛନ୍ତି ଯେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ ଏବଂ ତା ପୂର୍ବରୁ ଶ୍ରୀରାମ ନବମୀ ଦିନ କରତକଳ ଯେଉଁ ଅଛି କଟକରେ ସେଠି ରଥ କାଠର ଚିରଟ ଅନୁକୂଳ ମଧ୍ୟ ହୋଇସାରିଛି ଏବଂ ପରମ୍ପରା ମୁତାବକ ରଥ ନିର୍ମାଣର ଯେଉଁମାନେ ମହାରଣା ସେବକ ଅଛନ୍ତି, ଭୋଇ ସେବକ ଅଛନ୍ତି, କମାର ସେବକ କିମ୍ବା ରୂପକାର ସେବକ ସେମାନଙ୍କ ସହଯୋଗରେ ଶୃଙ୍ଖଳା ସହିତ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏବେ ବାକି ଯାହା ବି ଦିବସ ଗୁଡ଼ିକ ଅଛି ସେଥିରେ ଆମେ ଆଶା କରିବା ଯେ ଯାହା ବି ହେବା କଥା ଠିକ୍ ହିସାବରେ ହେବ। ଶ୍ରୀକ୍ଷେତ୍ରରେ ହଉରୀ ତିଥି ଦିନ ପ୍ରତି ରଥର 2 ନେଖାଏଁ ଚକ ଅଖ ସଂଯୁକ୍ତ କରାହେଉଛି ତେଣୁ ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକ୍ ହିସାବରେ ସମ୍ପାଦିତ ହେଉଛି ଏବଂ ରଥଯାତ୍ରା ନିମିତ୍ତ ଯାହା ବି ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ଅଛି ନୀତିକାନ୍ତି ପାଇଁ ତାର ବି ଆମେ ସୁବ୍ୟବସ୍ଥା କରିସାରିଛୁ।
0: ତେବେ ରଥ କାର୍ଯ୍ୟ ତ ଆଗେଇ ଚାଲିଛି, ଆଗକୁ ରଥଯାତ୍ରା ପୂର୍ବ ବର୍ଷମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟା ତ ଶ୍ରୀମନ୍ଦିରରେ ଯେମିତି ବଢ଼ୁଛି ଏ ବର୍ଷ ଆହୁରି ଅଧିକ ହେବ, ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବା ତ ନିଯୋଗମାନଙ୍କ ସହିତ କିଭଳି ସମନ୍ୱୟ ରକ୍ଷା କରାଯାଇଛି?
1: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣି ହେଉ ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ ନିହାତି ଜରୁରୀ। ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର 36 ନିଯୋଗ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ। ଜିଲ୍ଲାପାଳଙ୍କ ସ୍ତରରେ, ମୁଖ୍ୟ ପ୍ରଶାସକଙ୍କ ସ୍ତରରେ, ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ବୈଠକ ଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ। ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦ

0: ବାଦରୁ ସବୁକିଛି ଠିକ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ।
1: ସାର୍ ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆ କରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ, ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ, ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦୋଷଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି, ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ, ଏବଂ ବିଭିନ୍ନ ସମୟରେ ସେ ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି, ସମୀକ୍ଷା କରୁଛନ୍ତି। ଆମ ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି, ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇଥିବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି, ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଯୋଗାଇବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ, ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ, ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୋଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ, ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୋଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ, ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ପ୍ରତିବର୍ଷ ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ ପାନୀୟ ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
0: ନିଶ୍ଚିତ ଭାବରେ ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧା ଜନକ ଭାବରେ ଦର୍ଶନ କରିବା ପାଇଁ ବା ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହିସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା RDCଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ, ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହେଇପାରେ କିମ୍ବା ପୋଷ୍ଟାଲ ହେଇପାରେ, ଧରିନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ ସେହି ସମୟରେ ଠିକ୍ ହିସାବରେ ATMରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାହାଜାନେ କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି ତା ପାଇଁ ପୋଲିସର ତୀକ୍ଷ୍ଣ ନଜର ରହିବ, ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା

0: ପାଇଁ ଯଦି ଚେଷ୍ଟା ବି କରିବେ ଅପଚେଷ୍ଟା ବି କରିବେ ତା ପାଇଁ ଯେଉଁମାନେ କେନ୍ଦ୍ର ସରକାର ଯେଉଁ ସଂସ୍ଥା ଅଛି ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ, ସମ୍ମାନର ସହିତ ଏ ପ୍ରକ୍ରିୟାରେ ସାମିଲ ହୋଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
1: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
0: ଜୟ ଜୟ ମହାପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ।
1: ଜୟ ଧନ୍ୟବାଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣିଲେ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
2: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ କଣ୍ଠରେ ସଜାଇଛନ୍ତି ଉଦିତ ନାରାୟଣ। ଚଳଚ୍ଚିତ୍ରଟି ହେଉଛି ରାଜ।

जय जगन्नाथ। नमस्कार श्रोता बंधु, केमिति अछंती आपण? आशा करछु आपण सभी भलरे थिबे। तेबे श्रोता बंधु, स्वागत करछु आपणंकु किछि मनर कथा ओ मन पसंद र गीत को नै ए कार्यक्रम हेलळको। आजिर उपस्थापन रे मु रोजिता दास। श्रोता बंधु, ଜୀବନର ଚଲାପଥରେ ଅନେକ ସ୍ମୃତି, ଅନେକ ଅନୁଭୂତି ଆମେ ସାଉଁଟିଥାଉ। ଆଉ କେବେ କେବେ ସେହି ଅନୁଭୂତିର ପିଢ଼ିରୁ କିଛି ମିଠା କଥା, କିଛି ଖଟା ସ୍ମୃତି ଆମେ ପରସ୍ପର ସହିତ ବାଣ୍ଟିଥାଉ। ଶ୍ରୋତା ବନ୍ଧୁ, ଆଜି ସକାଳେ ଯେତେବେଳେ ମୁଁ ଷ୍ଟୁଡ଼ିଓକୁ ଆସୁଥିଲି, ସବୁଦିନ ସେହି ଗୋଟିଏ ରାସ୍ତା ଦେଇ ମୁଁ ଆସେ, କିନ୍ତୁ ଭାବନା ସବୁଦିନ କିଛି ଅଲଗା ଥାଏ। ଆଜି ବି ସେହିଭଳି ମୋ ମନରେ ପ୍ରଶ୍ନ ଆସୁଥିଲା, ସେ ଗୋଟିଏ ରାସ୍ତା, ଏହି ରାସ୍ତା କେତେ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଉଥିବ, କେତେ ସ୍ୱପ୍ନକୁ ବୋହି ନେଉଥିବ। ଆପଣ କେବେ ଏମିତି ଭାବନ୍ତି କି ଯେ ସେଇ ରାସ୍ତାଟି କ'ଣ ଭାବୁଥିବ? ଆମେ ଯେତେବେଳେ ରାସ୍ତାରେ ଯାଉ, ଆମ ମନ ଅନ୍ୟ କେଉଁଠି ଥାଏ? କିଛି ପୁରୁଣା ସ୍ମୃତି, କାହା ସହିତ ହୋଇଥିବା ଝଗଡ଼ା, ବା କିଛି ଖୁସିର ମୁହୂର୍ତ୍ତ, ନହେଲେ ମୋବାଇଲର ସେହି ଦୁନିଆ। ଆପଣ ଯେତେବେଳେ ରାସ୍ତାରେ ଏକା ଯାଆନ୍ତି, ସେତେବେଳେ ଆପଣ କ'ଣ ସବୁ ଭାବନ୍ତି? ତେବେ ସେଇଭଳି ଦିନକର ଘଟଣା, ମୁଁ ପ୍ରାୟତଃ ସମୟ ରାସ୍ତାରେ ଗଲାବେଳେ କାନରେ ଇୟରଫୋନ୍ ଲଗାଇଦିଏ, ଯାହାଦ୍ୱାରା ମୁଁ ଗୀତ ଶୁଣିପାରିବି, କାରଣ ଗୀତ ଶୁଣିବା ମୋତେ ବହୁତ ପସନ୍ଦ। ହେଲେ ସତ କଥାଟି ହେଉଛି, ଏଥିପାଇଁ ଅନେକ ଅସୁବିଧାର ବି ସମ୍ମୁଖୀନ ହୋଇଛି ମୁଁ। ମୁଁ ରାସ୍ତା ପାର କଲାବେଳେ ମୋବାଇଲରେ ଗୀତ ଶୁଣୁଥିଲି, ଆଉ ନିଜ ଆଖପାଖରେ କ'ଣ ଘଟୁଛି ଏସବୁର ବିରତି ନେଇ ନିଜ ପ୍ରିୟ ଗୀତରେ ମୁଁ ଖୁବ୍ ଶୀଘ୍ର ହଜିଯାଏ। ସେଇଭଳି ଦିନକର ଘଟଣା, ମୁଁ ରାସ୍ତା ପାର କରୁଥିଲି, ହେଲେ କାନରେ ଇୟରଫୋନ୍ ଲଗାଇ ଶୁଣୁଥିଲି ନିଜର ପ୍ରିୟ ଗୀତ। କିନ୍ତୁ ସେହି ସମୟରେ କିଛି ଷଣ୍ଢମାନେ ଲଢ଼େଇ ଲାଗି ମୋ ପାଖାପାଖି ପ୍ରାୟ ଆସିଗଲେଣି, ଆଉ ମୋ ପାଖରେ ଥିବା ଜଣେ ମାଉସୀ ମୋତେ ଭିଡ଼ି ନେଇଥିଲେ ତାଙ୍କ ଆଡ଼କୁ, ଆଉ ମୁଁ ଗୋଟିଏ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଥିଲି। ତାଙ୍କୁ ତ ଅନେକ ଅନେକ ଧନ୍ୟବାଦ ଜଣାଇବି, ହେଲେ ସବୁବେଳେ ଆମ ପାଖରେ ଏମିତି କେହି ଉପସ୍ଥିତ ଥିବେ ଯିଏ ଆମକୁ ବଞ୍ଚାଇ ନେବେ, ଯାହାଦ୍ୱାରା ଆମେ ଦୁର୍ଘଟଣାରୁ ବର୍ତ୍ତି ଯାଇପାରିବା, ଏ କଥା ସମ୍ଭବ ନୁହେଁ। ଆମେ ପ୍ରାୟତଃ ସମୟ ଯେତେବେଳେ ଘରୁ ବାହାରିଥାଉ, ସେତେବେଳେ ଆମେ ଅଫିସ୍ କାମ, ପିଲାଙ୍କ ପାଠପଢ଼ା, ଘରେ ବାକି ରହିଯାଇଥିବା କାମ, ଏସବୁ ବିଷୟରେ ଭାବିଥାଉ। କିନ୍ତୁ ଶ୍ରୋତା ବନ୍ଧୁ, ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି, ଆଉ ଜାଣନ୍ତି ଏହାର ସବୁଠାରୁ ବଡ଼ କାରଣ କ'ଣ? ଏହାର ସବୁଠାରୁ ବଡ଼ କାରଣ ହେଉଛି ଅନ୍ୟମନସ୍କତା। ତେଣୁ ଏଇ କିଛି ସେକେଣ୍ଡର ଅନ୍ୟମନସ୍କତା ଆମ ପରିବାରର ହସ ଛଡ଼ାଇ ନେଇପାରେ, ତେଣୁ ଏ ବିଷୟରେ ସମସ୍ତଙ୍କୁ ସଚେତନ କରିବା ପାଇଁ ମେ ମାସ 8 ତାରିଖରୁ 12 ତାରିଖ ଯାଏ ପାଳନ ହେଉଛି ଜାତିସଂଘ ବିଶ୍ୱ ସଡ଼କ ସୁରକ୍ଷା ସପ୍ତାହ। ତେବେ ଆମ କଥା ଆରମ୍ଭରୁ ମୁଁ କହୁଥିଲି ନା, ଯେ କ'ଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସେ ନାହିଁ, ଆମେ ରାସ୍ତାରେ ଗଲାବେଳେ ଏତେ କଥା ଭାବୁ, ହେଲେ ସେଇ ରାସ୍ତାଟି କ'ଣ ଭାବୁଥିବ? ମୋତେ ଲାଗୁଛି ଶ୍ରୋତା ବନ୍ଧୁ, ସେ ରାସ୍ତାଟି ନିଶ୍ଚୟ ଭାବୁଥିବ ଯେ ଆମେ ସୁରକ୍ଷିତ ଭାବରେ ନିଜର

ପ୍ରିୟଜନଙ୍କ ପାଖେ ପହଞ୍ଚିଯାଉ। ଆପଣ ନିଜେ ଜାଣିଥିବେ, ଅନେକ ଥର ଦୁର୍ଘଟଣାରେ ଜଣେ ଜଣେ ବିନା ଦୋଷରେ ବି ନିଜ ଜୀବନ ହରାଇ ଦିଅନ୍ତି। ତେଣୁ ଆମର ପ୍ରିୟ ଶ୍ରୋତାବନ୍ଧୁ, ଆପଣଙ୍କୁ ଛୋଟିଆ ଅନୁରୋଧଟିଏ, ଆପଣ ଦୟାକରି ସତର୍କତା ଅବଲମ୍ବନ କରନ୍ତୁ ଆଉ ସଡ଼କ ଦୁର୍ଘଟଣାଠାରୁ ଦୂରେଇ ରୁହନ୍ତୁ। ଯଦି ବି ଆପଣ କେବେ ଦେଖୁଛନ୍ତି ଆଖପାଖରେ ସଡ଼କ ଦୁର୍ଘଟଣା ହେବାର, ଅବିଳମ୍ବେ ତାଙ୍କର ସାହାଯ୍ୟ କରନ୍ତୁ। ତେବେ ଶ୍ରୋତାବନ୍ଧୁ, ଆମେ ଆଶା କରୁଛୁ ଆପଣ ଆମ ଅନୁରୋଧ ରଖିବେ। ହେଲେ ଏବେ ସମୟ ଆପଣଙ୍କ ଅନୁରୋଧର କଥା ବୁଝିବାର, ତାହେଲେ ଆସନ୍ତୁ ଶୁଣିନେବା ଆପଣଙ୍କ ମନପସନ୍ଦର ଗୀତ। ପୁରୀ ମର୍ଚିକୋଟ ଲେନ୍ରୁ ଜଗଦାନନ୍ଦ ଗୁରୁ ଅନୁରୋଧ କରିଛନ୍ତି ସନ୍ଦୀପ ପଣ୍ଡା ଓ ଅସୀମା ପଣ୍ଡାଙ୍କ କଣ୍ଠରେ ଏହି ଗୀତଟି, ଏହି ବୋଧେ ପ୍ରେମ।

ଶ୍ରୋତା ବନ୍ଧୁ, ଆପଣଙ୍କ ସାମ୍ନାରେ ଥିବା ଘଣ୍ଟାକୁ ଆପଣ ଦେଖୁଛନ୍ତି, ଟିକ୍ ଟିକ୍ ଟିକ୍ ଟିକ୍ ହେଇ ଅନବରତ ଚାଲୁଛି। କ'ଣ ଏ ଘଣ୍ଟା କେବେ ଥକି ଯାଉନି? ରାତିଦିନ ଚାଲି ଚାଲି ଆପଣ ଭାବୁଛନ୍ତି କି ହଁ, ଯେବେ ଘଣ୍ଟାରୁ ବ୍ୟାଟେରୀ ସରିଯାଉଛି, ଏ ଘଣ୍ଟା ବି ଆପେ ଆପେ ବନ୍ଦ ହେଇଯାଉଛି, ଆଉ ତାପରେ ଆପଣ ଦୋକାନରୁ ନୂଆ ବ୍ୟାଟେରୀଟିଏ କିଣି ଆଣି ସେଥିରେ ଲଗାଇ ଦେଉଛନ୍ତି। ସମୟ ଠିକ୍ ଭାବେ ସଜାଡ଼ି ପୁଣି ଥରେ ସେ ଘଣ୍ଟାର ପୂର୍ବ ଭଳି ଟିକ୍ ଟିକ୍ ଅନବରତ ଚାଲୁଥିବା କଣ୍ଟାକୁ ଦେଖୁଛନ୍ତି। ଅଦୃଶ୍ୟ ସମୟକୁ ତ ଦେଖି ହୁଏ ନା, ହେଲେ ଶ୍ରୋତା ବନ୍ଧୁ, ଏ ସମୟର ମାପକାଠି ଘଣ୍ଟାକୁ ଆମେ ଦେଖି ଆମର ସବୁ କାମ ସମୟ ଅନୁଯାୟୀ କରିବାର ଲକ୍ଷ୍ୟ ରଖୁ। ସତରେ ଶ୍ରୋତା ବନ୍ଧୁ, କେବେ କେବେ ମନ କୁହେ ନା, ହାତରେ ବାଲିମୁଠାକୁ ଜାବୁଡ଼ି ଧରିଲା ପରି ଏ ସମୟକୁ ଆମେ କିଛି ସମୟ ପାଇଁ ଅଟକାଇ ପାରନ୍ତି କି, ପଛକୁ ଫେରାଇ ନେଇପାରନ୍ତି କି? ତାପରେ ଆମ ଜୀବନ କାହାଣୀର ଫର୍ଦ୍ଦ ଲେଉଟାଇ ଆମେ ଚାଲିଯାଆନ୍ତେ ସେଇ ସମୟକୁ।

ଯେଉଁଠି ନଥିବ ଆଜିର ଏ ଚିନ୍ତା କି ଜଞ୍ଜାଳର ବୋଝ, ଫେରି ହୁଅନ୍ତା କି ସେଇ ମୁହୂର୍ତ୍ତକୁ ଯେଉଁଠି ସୁଧାରି ପାରନ୍ତେ ଆମ ଅତୀତର ଭୁଲ ସବୁକୁ, ଫେରି ଯାଆନ୍ତେ କି ସେଇ ସମୟକୁ ଯେଉଁଠି ମାଆର ପଣତକାନି ତଳେ ଏତେ ବଡ଼ ଦୁନିଆର ବୋଝ ଲୁଚି ଯାଆନ୍ତା। ଏ ମନ ବିନା କ'ଣ କ'ଣ ସବୁ କଳ୍ପନା କରିନିଏ। କେବେ ଟିକି ଚଢ଼େଇଟିଏ ଭଳି ନୀଳ ଆକାଶର ଧଳା ବାଦଲକୁ ଛୁଇଁବା ପାଇଁ ଉଡ଼ିଯାଏ, ତ କେବେ ଝରି ଝରି ଝରଣାରୁ ନଦୀର ବାଟ ଦେଇ ସମୁଦ୍ର ସହ ମିଶିବାର ସ୍ୱପ୍ନ ଦେଖେ। ଶ୍ରୋତାବନ୍ଧୁ, ଆପଣଙ୍କୁ ଏଇ କଥାଟି କିଏ କହିଛନ୍ତି ନା ନାହିଁ ମୁଁ ତ ଜାଣିନି, କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚୟ କହିବାକୁ ଚାହେଁ, ଜୀବନର ସଂଘର୍ଷରେ ଆପଣ ଡରି ନ ଯାଇ ହାରି ନ ଯାଇ ଆଗେଇ ଚାଲିଛନ୍ତି। ଏବେ ଆପଣ ଯେଉଁ କାମ କରୁଛନ୍ତି ନା, ସେଇ କାମ ହିଁ ଆପଣଙ୍କର ପରିଚୟ। ଆପଣଙ୍କର ପରିବାରର ପ୍ରତ୍ୟେକଟି ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କର ବନ୍ଧୁ ତ ଆପଣଙ୍କୁ ହିଁ ତାଙ୍କ ଜୀବନର ସବୁ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଆପଣ ଜଣେ ଭଲ ମଣିଷ, ତେଣୁ ନିଜ ଉପରେ ବିଶ୍ୱାସ ରଖି, ନିଜ କର୍ମ ଉପରେ ଭରସା ରଖି ଆପଣ ମନ ଖୁସିରେ ଜୀବନ ବାଟରେ ଆଗେଇ ଚାଲନ୍ତୁ। ମନ ଫରୁଆରେ ଲୁଚି ରହିଥିବା ବ୍ୟଥାକୁ ଭୁଲି ଯାଆନ୍ତୁ। ତାହେଲେ ଆସନ୍ତୁ ଏବେ ଶୁଣିବା ଆପଣଙ୍କ ମନପସନ୍ଦର ଗୀତ। ପୁରୀ କୁମ୍ଭାରପଡ଼ାରୁ ଟିଟନ ପାତ୍ର ଅନୁରୋଧ କରିଛନ୍ତି, କଥା ଦେଇଥିଲି ମାଆକୁ ଚଳଚ୍ଚିତ୍ରର ତୋ ପଣତ ଧରି ମୁଁ ଚାଲି ଶିଖିଲି ଗୀତଟି।

ନିଶ୍ୱାସ ପ୍ରଶ୍ୱାସ ନେଉଛେ, ଏସବୁ ପ୍ରକୃତିର ହିଁ ଅବଦାନ। ହେଲେ ଯଦି ପ୍ରକୃତି ଅସୁସ୍ଥ ହୋଇଯାଏ ତେବେ? ଆପଣ ଜାଣନ୍ତି, ପ୍ରତ୍ୟେକ ବର୍ଷ ପ୍ରାୟ 40% ଫସଲ କୀଟପତଙ୍ଗ କିମ୍ବା ରୋଗ ଦ୍ୱାରା ନଚେତ୍ ପ୍ରତିକୂଳ ପାଣିପାଗ ପାଇଁ ନଷ୍ଟ ହୋଇଯାଉଛି। ଆଉ ଏହାର ପ୍ରଭାବ କେବଳ ଜଣେ ଚାଷୀ ଉପରେ ହିଁ ପଡ଼ୁଛି ତା ନୁହେଁ, ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼ୁଛି। ତେଣୁ ଏ ବିଷୟରେ ଆମେ ସମସ୍ତେ ସଚେତନ ହେବା ନିହାତି ଜରୁରୀ। ତେଣୁ ଏଇ ଲକ୍ଷ୍ୟକୁ ନେଇ ପ୍ରତିବର୍ଷ May 12 ପାଳନ ହେଉଛି ଆନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ। ଏଥିରୁ ଆପଣ ବୁଝିପାରୁଥିବେ ଯେ ଉଦ୍ଭିଦର ସ୍ୱାସ୍ଥ୍ୟର ଯତ୍ନ ନେବା ବି ଆମର ଦାୟିତ୍ୱ। ଆମ ସୁସ୍ଥ ଭବିଷ୍ୟତ ପାଇଁ ଏଇ ଛୋଟ ପ୍ରୟାସଟି ତ ଆମେ ନିଶ୍ଚୟ କରିପାରିବା। ଆମ ଖାଦ୍ୟ ସହିତ ପରିବେଶ ଆଉ ଅର୍ଥନୈତିକ ଉନ୍ନତିର ମୂଳ ଆଧାର ହିଁ ଏହି ବୃକ୍ଷ ଶସ୍ୟ। ଆମ ଶସ୍ୟ ସୁସ୍ଥ ରହିଲେ ଆମେ ଖାଦ୍ୟ ଉତ୍ପାଦନ କରିପାରିବା ଆଉ ଆମ ପରିବେଶକୁ ସୁଧାରି ପାରିବା। ଏବେକାର ସମୟରେ ସେ ଜନସଂଖ୍ୟା ବୃଦ୍ଧି ହେଉ ବା ଜଳବାୟୁ ପରିବର୍ତ୍ତନ ପାଇଁ ହେଉ, କେତେ ମାତ୍ରାରେ ଫସଲ ନଷ୍ଟ ହେଉଛି ଆମେ ସଭିଏ ଜାଣିଛେ। ତେଣୁ ଏହି ଦିନଟି ଆମକୁ ମନେ ପକାଇ ଦିଏ ଯେ ଆମେ ନିଜ ଭବିଷ୍ୟତ ବଞ୍ଚାଇବା ପାଇଁ ଉଦ୍ଭିଦର ସ୍ୱାସ୍ଥ୍ୟକୁ ବଞ୍ଚାଇବା ଆଉ ସମସ୍ତଙ୍କୁ ସଚେତନ କରାଇବା। ତେବେ ଶ୍ରୋତାବନ୍ଧୁ, ବୃକ୍ଷଲତାମାନେ ଯେମିତି ପ୍ରାଣୀ ଜଗତର ହିତ ପାଇଁ ପ୍ରାଣ ଧାରଣ କରିଛନ୍ତି, ସେମିତି କେବଳ ଆମର ପେଟର ଭୋକକୁ ନାଶ କରିବା ପାଇଁ ନୁହେଁ, ଆମ ଦେହର ରୋଗକୁ ନାଶ କରିବା ପାଇଁ ମଧ୍ୟ ବୃକ୍ଷଲତାଙ୍କର ଔଷଧୀୟ ଗୁଣ ବି ରହିଛି। ହଜାର ହଜାର ବର୍ଷ ଧରି ଆମେ ଏସବୁ ଉପରେ ନିର୍ଭର କରିଆସୁଛୁ। ଅବଶ୍ୟ ଏବେ ଏହାକୁ ପାରମ୍ପରିକ ଚିକିତ୍ସା ବା ଘରୋଇ ଚିକିତ୍ସା ବୋଲି କୁହାଯାଉଛି, କିନ୍ତୁ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଆମେ ଭାରତୀୟ, ଭାରତର ଜ୍ଞାନଗରିମା ସାରା ବିଶ୍ୱକୁ ଆଲୋକିତ କରିଛି। ସେଥିପାଇଁ ଆମେ କେବେ ବି ଆମର ଐତିହ୍ୟ, ସଂସ୍କୃତି, ଆମର ବୃକ୍ଷଲତା ଓ ମୂଲ୍ୟବୋଧକୁ ଭୁଲିଯିବା ନାହିଁ। ତେବେ ଆସନ୍ତୁ ଏବେ ଆପଣଙ୍କର ମନ କଥାକୁ ନ ଭୁଲି ଶୁଣିନେବା ଆପଣଙ୍କ ମନପସନ୍ଦର ଗୀତ। ପୁରୀ ସିଦ୍ଧ ମହାବୀରରୁ ପ୍ରଦ୍ୟୁଷ କୁମାର ମିଶ୍ର ଅନୁରୋଧ କରିଛନ୍ତି ଅରିଜିତ ସିଂଙ୍କ କଣ୍ଠରେ ଏହି ଗୀତଟି।

ଶ୍ରୋତା ବନ୍ଧୁ, ଆଜିର ସମୟରେ ବଡ଼ ବଡ଼ ସହରରେ ଛୋଟ ଛୋଟ ସଙ୍କୁଚିତ ଜାଗା ଭିତରେ ପ୍ରକୃତି ସହ ସମ୍ପର୍କ ରଖିବା ଗୋଟିଏ ଚିନ୍ତା କରିବାର ବିଷୟ। କିନ୍ତୁ ଘରେ ଛୋଟ ଛୋଟ କୁଡ଼ୁଆ ହେଉ ଅବା ବାଲ୍ଟିରେ ମଧ୍ୟ ଘର ଭିତରେ ଆମେ ଗୋଟିଏ ଛୋଟ ବଗିଚାଟିଏ କରିପାରିବା, ଆଉ ସେଠି ନିଜର ସମୟ ବିତେଇ ପାରିବା। ତାଙ୍କର ଯତ୍ନ ନେଇ ନିଜ ମାନସିକ ଦୁଶ୍ଚିନ୍ତାରୁ ବି ଦୂରେଇ ରହିପାରିବା। ଆମ ଘରେ ଆମ ପ୍ରକୃତିର ଅଂଶକୁ ଆଣି ଆମ ଆଖପାଖେ ସୁସ୍ଥ ପରିବେଶ ଗଢ଼ିପାରିବା। ଏ କୃତ୍ରିମ ଜୀବନଯାପନ, କୃତ୍ରିମ ଖାଦ୍ୟ, କୃତ୍ରିମ ଔଷଧ ତ ଆମେ ଆପଣେଇ ନେଇଛେ, କିନ୍ତୁ ପ୍ରାକୃତିକ ନିୟମ ପାଳନ କରି, ପ୍ରାକୃତିକ ଜୀବନଯାପନ କରି, ପ୍ରାକୃତିକ ଖାଦ୍ୟ ଖାଇ ଆଉ ପ୍ରାକୃତିକ ବୃକ୍ଷଲତାଙ୍କୁ ଆପଣେଇ ନେଇ ସୁସ୍ଥ ପରମ୍ପରା ଗଠନ କରିବାକୁ ପଡ଼ିବ। ଘର ଅଗଣାରେ ତୁଳସୀ ଗଛ, ମନ୍ଦିର ବିଡ଼ାରେ ବେଲ ଗଛ ହେଉ କି ବର ଗଛ ବା ତା ପାଖରେ ଅଶ୍ୱତ୍ ଗଛ, ଏହି ପରମ୍ପରାକୁ ସଦାସର୍ବଦା ଆପଣେଇ ରଖିବାକୁ ହେବ। ବିଜ୍ଞାନ ଦୃଷ୍ଟିରେ ଦେଖିବାକୁ ଗଲେ ଅଶ୍ୱତ୍ ଗଛ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ, ଆଉ ଆମ ପରମ୍ପରାରେ ତ ଏ ଅଶ୍ୱତ୍ ଗଛର ପୂଜାର୍ଚ୍ଚନା ବି କରାଯାଏ। ବର, ଅଶ୍ୱତ୍, ତୁଳସୀ, ବେଲପତ୍ର, ଆମ୍ବ ପତ୍ର, ବରକୋଳି ପତ୍ର, ଧଳା ହଳଦିଆ, ଭିନ୍ନ ଭିନ୍ନ ରଙ୍ଗର ଫୁଲ, ଦୁବ, ଅରୁଆ ଚାଉଳ, ଏହିସବୁ ଆମ ବାତାବରଣରୁ ନକାରାତ୍ମକ ଭାବକୁ ଦୂର କରି ସକାରାତ୍ମକ ଭାବକୁ ବୃଦ୍ଧି କରାଏ। ସକାଳ ସନ୍ଧ୍ୟାର ଶଙ୍ଖଧ୍ୱନି ଆମ ଶରୀର ପାଇଁ ସବୁଠାରୁ ଭଲ। ଆଉ ବିଜ୍ଞାନ ଦୃଷ୍ଟିରେ ଦେଖିବାକୁ ଗଲେ ଗୋଟିଏ ଭଲ ଶ୍ୱାସକ୍ରିୟା ବ୍ୟାୟାମ ମଧ୍ୟ। ତେବେ ପ୍ରବାଦ ଅଛି, ଥରେ ବ୍ରହ୍ମା ଜୀବକ ଋଷିଙ୍କୁ ନିର୍ଦ୍ଦେଶ ଦେଲେ ଯେ ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ଏବଂ କୌଣସି ବ୍ୟାଧିରେ ଲାଗୁନଥିବା ଗଛଟିଏ ଉପାଡ଼ି ଆଣ। ଆଚାର୍ଯ୍ୟ ଜୀବକ 11 ବର୍ଷ କାଳ ପରିଭ୍ରମଣ କଲା ପରେ ବ୍ରହ୍ମାଙ୍କ ନିକଟରେ ପହଞ୍ଚିକି କହିଲେ, ପ୍ରଭୁ, ଏମିତି ବୃକ୍ଷଲତା ତ ମୁଁ କେଉଁଠି ବି ପାଇଲି ନାହିଁ। ଏଥିରୁ ବୃକ୍ଷଲତା ବା ଜଡ଼ିବୁଟିର ମହତ୍ତ୍ୱ ଜଣାପଡ଼େ। ଆମ ଭାରତରେ ବୃକ୍ଷଙ୍କୁ ଦେବତା ରୂପେ ପୂଜା କରାଯାଏ। ତେବେ ଋଗ୍ବେଦ ସମୟରୁ ଆରମ୍ଭ କରି ଆଲେକ୍ଜାଣ୍ଡରଙ୍କ ଭାରତ ଆକ୍ରମଣ ପର୍ଯ୍ୟନ୍ତ ଭାରତ ଆୟୁର୍ବେଦ ପୃଥିବୀରେ ସବୁଠାରୁ ଲୋକପ୍ରିୟ ଚିକିତ୍ସା ରୂପେ ସ୍ୱୀକୃତି ଲାଭ କରିଥିଲା। ମହର୍ଷି ଧନ୍ୱନ୍ତରୀ, ଆଚାର୍ଯ୍ୟ ଚରକ ଏବଂ ସୁଶ୍ରୁତ ଏହି ଚିକିତ୍ସା ପ୍ରଣାଳୀର ବିକାଶ କରିଥିଲେ। ସେମାନଙ୍କ ଦ୍ୱାରା ଲିଖିତ ଚରକ ସଂହିତା ଏବଂ ସୁଶ୍ରୁତ ସଂହିତା ଆରବୀୟ ଭାଷାରେ ମଧ୍ୟ ଅନୁବାଦ ହୋଇ ଆରବ, ରୋମ୍ ଏବଂ ସମଗ୍ର ୟୁରୋପରେ ପ୍ରସାର ଏବଂ ପ୍ରଶଂସା ଲାଭ କରିଥିଲା। ତାର କାରଣ, ସେସବୁ ସଂହିତାରେ କେବଳ ଭାରତୀୟ ବନଔଷଧିର ଦ୍ରବ୍ୟଗୁଣ ଲେଖା ନଥିଲା, ଭାରତ ବାହାରେ ଥିବା ବିଭିନ୍ନ ଦେଶ ମଧ୍ୟ ଭ୍ରମଣ କରି ସେ ଦେଶରେ ଜାତ ହୋଇଥିବା ବୃକ୍ଷ, ଲତା, ପତ୍ର, ଚେର, ଫୁଲ, ଫଳ, ଗୁଳ୍ମ ପ୍ରଭୃତିର ଔଷଧୀୟ ଗୁଣ ସେମାନେ ବର୍ଣ୍ଣନା କରିଥିଲେ। ପରବର୍ତ୍ତୀ ସମୟରେ ଭାରତ ବିଦେଶୀ କବଳରେ ରହିବା ଫଳରେ ଭାରତର ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ମଧ୍ୟ ଧୀରେ ଧୀରେ ବିଲୁପ୍ତ ଏବଂ ଅବହେଳିତ ହେଲା। ତେବେ ଶ୍ରୋତାବନ୍ଧୁ, ଏସବୁ ପୁଣି ଉଜ୍ଜୀବିତ ହୋଇପାରିବ ଆମ ଚେଷ୍ଟାରେ। ତାହେଲେ ଆସନ୍ତୁ ଏବେ ଶୁଣିନେବା ଆମ ପରବର୍ତ୍ତୀ ଶ୍ରୋତାଙ୍କ ଅନୁରୋଧର ଗୀତ। ଝାଡ଼ଖଣ୍ଡରୁ ଶିବା ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଓ ଦୀପାଲି ଗୋପ ଅନୁରୋଧ କରିଛନ୍ତି ମାଫିଆ ଚଳଚ୍ଚିତ୍ରର କୁମାର ଶାନୁ ଓ ଅଲକା ୟାଗ୍ନିକ କଣ୍ଠରେ ଏହି ଗୀତଟି।

ତେବେ ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ନିଜ ମନପସନ୍ଦର ଗୀତ ଶୁଣିପାରିବେ ଆମର କାର୍ଯ୍ୟକ୍ରମରେ। ସେଥିପାଇଁ ନିଜ ନାମ, ଠିକଣା ଓ ପ୍ରିୟ ଗୀତ ଲେଖି ଆମକୁ ଚିଠି, SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଏବଂ ନିଜର ପ୍ରିୟ ଗୀତ ଲେଖି ପଠାଇବା ପାଇଁ ଆମର ଠିକଣାଟି ଲେଖି ରଖନ୍ତୁ। ହିଲ୍ଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ତେବେ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ବା ପ୍ରିୟ ଗୀତ ଲେଖି ପଠାଇବା ପାଇଁ ଆମର ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମର ଫୋନ୍ ନମ୍ବରଟି ହେଉଛି 9437037892। 9437037892। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ରହୁଛି। ନମସ୍କାର।

0: ଶ୍ରୋତାବନ୍ଧୁ ଶୁଣିଲେ ମେସେଜ୍ ଦ୍ୱାରା ଗୀତ ଅନୁରୋଧର କାର୍ଯ୍ୟକ୍ରମ ହିଲ୍ଲୋଳ। ଉପସ୍ଥାପନା କରିଥିଲେ ରୋଜିତା ଦାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
1: नकली ऑफर्स प्रति सावधान।
2: RBI कहे
3: सचेतन हुंतु सतर्क रुहंतु।
0: श्रोता बंधु वर्तमान शुणंतु केतोटी हिंदी कथाचित्रर गीत। कार्यक्रमर प्रथम गीतटी को कंठरे सजाई छंती लता मंगेशकर। चलचित्रटी हेउची राजा जानी।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ କିଶୋର କୁମାର। ଚଳଚ୍ଚିତ୍ରଟି ହେଉଛି ରାମ ବଳରାମ।

ରାମ ତେରି ଗଙ୍ଗା ମେଲି ଚଳଚ୍ଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସକର ଏବଂ ସୁରେଶ ୱାଡେକର।

0: 10,00,000 ଲଟେରୀ ମତେ ୱାଓ ହସିଲା।
1: ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ ଏବଂ କିଶୋର କୁମାର। ଚଳଚ୍ଚିତ୍ରଟି ହେଉଛି ରତ୍ନଦୀପ।

0: 10 ଲକ୍ଷର ଲଟେରୀ ମତେ ୱାଓ
1: ନକଲି ଅଫର୍ସ ପ୍ରତି ସାବଧାନ
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ଆକାଶବାଣୀ ପୁରୀ ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM
5: QR କୋଡ୍ ସ୍କାନ୍ କରନ୍ତୁ 5000 ର କ୍ୟାସବ୍ୟାକ୍ ପାଆନ୍ତୁ ବାଃ ଆଜି ବଢିଆ ଦିନ
1: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ
2: RBI କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ରାଜେନ୍ଦ୍ର ମିଶ୍ର ଗୀତ ରଚନା କରିଛନ୍ତି ବଦ୍ରି ମିଶ୍ର

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୋହମ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ।

ଅନୁରାଧା ପଡ଼ୁଆଳଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କର।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ସର ଫିରୋଜୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 PM ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। 6:40 PM ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସର ଭାଗ ସଂଖ୍ୟା 73। 8:00 ରହିଛି ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ 8:30 PM। ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବୁ 9:00। କାର୍ଯ୍ୟକ୍ରମ ସାହିତ୍ୟ ସୁଧା ଶୁଣିପାରିବେ 9:30 PM। ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ରହିଛି 10:00। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ପାଣିପାଗ ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଇ ନାହିଁ। ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗର ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 11:12 PM। ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ।